ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 35ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ।

0: ଜାଲ ଲଗାନ୍ତୁ। ଡାଳୁଅ ଧାନ କେଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚି ଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକାମିଡ୍ ନାମକ କୀଟନାଶକ 100 ମିଲିଲିଟର ଟ୍ରାଇଫ୍ଲୁମେଜୋପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରାଟ୍ରାନିଲିପ୍ରୋଲ 8.5% SC 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକ ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲୁସିନ୍ ଲୋର୍ ଥିବା ସଂଘ ଆକର୍ଷକ ଜନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।
1: ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଏସବୁ ଜିଲ୍ଲାମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ ବର୍ଷା ହେବାର ସମ୍ଭାବନା ଅଛି। ଅବଶିଷ୍ଟ ଜିଲ୍ଲାର ପାଗ ଶୁଖିଲା ରହିବ। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ କେନ୍ଦ୍ରରୁ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସନ୍ଧ୍ୟା 6:15ରେ ଶୁଣିବେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 31ତମ ଭାଗ ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଦେଶାତ୍ମବୋଧକ ଗୀତ ସନ୍ଧ୍ୟା 6:25ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30ରେ ରାତି 7ରେ ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ କିଷାନ ବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ ରାତି 8ରେ ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:15ରେ ଏବଂ ରାତି 8:30ରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ ହିନ୍ଦୀ ଗଜଲ ଶୁଣିବେ କାର୍ଯ୍ୟକ୍ରମ ଗୀତ ଗଜଲରେ ରାତି 10:30ରେ ଏକକ କଳାକାରଙ୍କ ଗୀତ କ୍ରମରେ ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଶ୍ରୋତାବନ୍ଧୁ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ତେବେ ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ଉପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ବିଜ୍ଞାପନ ପରେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକ

0: ମାସରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କ ଆଲୋଚନା ପାଇଁ ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି ନଅଦିନିଆ ବାଲିଯାତ୍ରାରେ ଆଉଁଳିଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ତିନିଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ରନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ତିନିଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।

0: କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥା ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତାର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ

ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆକ୍ଟ 20 ନମନୀୟତା ନବସୃଜନ ସହଯୋଗ ଏବଂ ନିରନ୍ତର ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ 5 ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ନାହ୍ୟାଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କ ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଦିନ ତୃତୀୟ ଭାରତ ନୋଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର 1 ବର୍ଷ ବୃଦ୍ଧି କରିଛନ୍ତି।

0: ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦ୍ୱୀପ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ୍ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ୍ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ହୋଇଛି। ଏହି ସମ୍ମିଳନୀ ବର୍ତ୍ତମାନ ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ୍ ଯାଇଛନ୍ତି। 2017 ମସିହା ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ୍ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 92 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର୍ ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60 ବଲ୍ରୁ 11 ଚୌକା ଓ 3 ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର ନବମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ T20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳା ଓ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣିଲେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘଡ଼ିରେ 7:25:25। ଏବେ ଆସନ୍ତୁ ଶୁଣିବା ଆମର ବରିଷ୍ଠ ବ୍ୟକ୍ତିତ୍ୱଙ୍କ ସାକ୍ଷାତକାର ଉପରେ ଆଧାରିତ କାର୍ଯ୍ୟକ୍ରମ ହେ ନମସ୍ୟ। ଏହାର ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଅଛନ୍ତି ରଶ୍ମିତା କୁମାରୀ ଦଳାଇ। ଆଜିର ବରିଷ୍ଠ ବ୍ୟକ୍ତିତ୍ୱ ସାକ୍ଷାତକାରରେ ରହିଛନ୍ତି ଓଡ଼ିଶୀ ସଙ୍ଗୀତ ବିଶାରଦ ଉମା ଶଙ୍କର ଦାସ। ଶୁଣିବା ହେ ନମସ୍ୟ କାର୍ଯ୍ୟକ୍ରମ ଏହି ବିଜ୍ଞାପନ ପରେ ପରେ।
2: इस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस।
4: कानूनी मदद और सलाह दिलाती, टेली नाम में सही राह दिखाती।
5: आप टेलीलॉ के माध्यम से ना सिर्फ घर बैठे मुफ्त कानूनी सलाह ले सकते हैं बल्कि अनुभवी वकीलों

ଆଜିର ହେ ରହସ୍ୟ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆଜି ଆମ ପାଖରେ ଅଛନ୍ତି ଏଭଳି ଜଣେ ବ୍ୟକ୍ତି ଯାହାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଖୁବ୍ ସମ୍ପୂର୍ଣ୍ଣ। ସେ ଅନେକ ପ୍ରତିଭାର ଅଧିକାରୀ। ସେ ହେଉଛନ୍ତି ଉମାଶଙ୍କର ଦାସ। ସେ ସୋରଡ଼ା ଗଞ୍ଜାମ ଅଟନ୍ତି। ଅନେକ ପ୍ରତିଭା ତାଙ୍କ ଭିତରେ ରହିଅଛି। ଆସନ୍ତୁ ତାଙ୍କ ସହ କଥା ହେବା ଆଉ ଜାଣିବା ତାଙ୍କୁ।

0: ସାର୍ ନମସ୍କାର।
1: ଜୟ ଜଗନ୍ନାଥ।
0: ସାର୍ ଆପଣ ସରୋଡ଼ାର ଅଟନ୍ତି, ଆଚ୍ଛା ମୋତେ କୁହନ୍ତୁ ମାନେ ଆପଣଙ୍କ ଘର ସରୋଡ଼ା ନା ବାପାଙ୍କ ଘର ଅଞ୍ଚଳ ସରୋଡ଼ା ନା କେମିତି?
1: ନାଇଁ ଆମର ବହୁ ପ୍ରାଚୀନ ଘର, ମାନେ ରାଜୁଡ଼ା ଅମଳରୁ ଆମର ଘର ସେଇଠି ରହିଛି। ଆମର ବାପା ଗୋଟେ ବାପା ସେମାନେ ମଧ୍ୟ ସଙ୍ଗୀତ ପ୍ରତି ରୁଚି ରହି ସେମାନେ ପ୍ରାଧାନ୍ୟ ଲାଭ କରିଥିଲେ। ସେ ବଂଶର ପରମ୍ପରାରେ ମୋର ମଧ୍ୟ ସୃଷ୍ଟି। ସରୋଡ଼ା ଆମର ନିଜର ବାସସ୍ଥାନ, ବହୁତ ଦିଗରୁ 1775ରୁ ଆମର ବାସସ୍ଥାନ ସିଏ ସରୋଡ଼ା।
0: ଆଚ୍ଛା ତାହେଲେ ବହୁତ ବଢ଼ିଆ। ଆପଣ ଯେଉଁ ସଙ୍ଗୀତକୁ ଲାଭ କଲେ, ସଙ୍ଗୀତ ଶିକ୍ଷା ଲାଭ କଲେ, ଆପଣ କେତେ ବର୍ଷ ବୟସରେ ସଙ୍ଗୀତ ପ୍ରତି ଇଚ୍ଛା ହେଲା ବା ଆକୃଷ୍ଟ ହେଲେ?
1: ସଙ୍ଗୀତ ପ୍ରତି ଆଗ୍ରହ ବହୁତ ପିଲାବେଳରୁ, ମୁଁ ତୃତୀୟ ଶ୍ରେଣୀରେ ଟ୍ୟୁସନ୍ ପଢ଼ିଲା ବେଳୁ ସବୁ ପିଲାମାନଙ୍କ ସାଙ୍ଗରେ ସେ ଅଭ୍ୟାସ ରୁଚି ରହିଯାଇଥିଲା। ଆଉ ବିଶେଷ କରି 1968 ସାଲରେ NEC ଯେତେବେଳେ ମୁଁ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ହିସାବରେ ଆପଏଣ୍ଟମେଣ୍ଟ ପାଇଗଲି, ସେତେବେଳେ ମୋର ଟିକେ ଲିଜର୍ ମୋତେ ମିଳିଲା। ଆଉ ଏ ସଙ୍ଗୀତ ଉପରେ ଯେଉଁ ଆଗରୁ ଆଗ୍ରହ ଥିଲା ସେଇଟା ବଢ଼ି ବଢ଼ି ଚାଲିଲା। ଆଉ ସୌଭାଗ୍ୟକ୍ରମେ ଗୁରୁଙ୍କର ମଧ୍ୟ ସାକ୍ଷାତ ହେଲା ସେଇଠି ଆମର ସୋରଡ଼ାରେ ଗୋଟେ ବାଳିକା ବିଦ୍ୟାଳୟରେ ଜଣେ ସଙ୍ଗୀତ ଶିକ୍ଷକ ଥାନ୍ତି, ସିଏ ହେଉଛନ୍ତି ବଉଳ ଗାଁ, ଛତ୍ରପୁର ବଉଳ ଗାଁର ଲୋକ। ଆଉ ସେଠି ସଙ୍ଗୀତ ମାଷ୍ଟର ହୋଇଥିଲେ, ତାଙ୍କର ନାଁ ହେଉଛି ଗୌରାଙ୍ଗ ମହାପାତ୍ର। ଆଉ ସେ 1973 ପର୍ଯ୍ୟନ୍ତ ଥିଲେ, 68ରେ

0: ମୋର ସାଙ୍ଗ ସହିତ ଯୋଗାଯୋଗ ପରେ 63 ପର୍ଯ୍ୟନ୍ତ ବୋଲି ପାରମ୍ପରିକ ଶିକ୍ଷା ପ୍ରାପ୍ତି ମୋତେ ସୁଯୋଗ ମିଳିଲା। ଆଉ ତାପରେ ଗୁରୁ ଯେତେବେଳେ ଗାଁକୁ ଚାଲିଗଲେ ସବୁ ଦାୟିତ୍ୱ ମୋ ଉପରେ ପଡ଼ିଲା, ମୁଁ ସବୁ ଯାହାକୁ ପରିଚାଳନା କରିବାକୁ ପଡ଼ିଛି। ଆଉ
1: ଯେହେତୁ ଆପଣ ସଙ୍ଗୀତକୁ ଭଲ ପାଆନ୍ତି, ଆପଣ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି, ଆମେ ଚାହିଁବୁ ଗୋଟେ ଛୋଟିଆ ଭଜନଟିଏ ଗାଇକି ଶୁଣନ୍ତେ ଆମକୁ।
0: ହଁ, ଅଛି ଅନେକ ଭଜନ। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକର ଗୋଟେ ଗୀତ ମନେ ପଡ଼ିଲା, ଭଜନ ସଙ୍ଗୀତ ଭାବପୂର୍ଣ୍ଣ। ସିଏ

0: ନିଯୁକ୍ତି ମଧ୍ୟ ହେଇଯାଇଥିଲା। ସେଥିପାଇଁ ମୁଁ ମାନେ ଅଫିସର ଲୋଳା ସମୟରେ ମୁଁ ଏସବୁ ସାଧନା କରେ, ଆଉ ଗୁରୁଙ୍କର ପାଖରେ ରହିକିରି ମାନେ ପ୍ରତ୍ୟକ୍ଷର ଶିକ୍ଷା ସାଧନ କରିବାର ସୁଯୋଗ ମୋତେ ମିଳିଥିଲା। ଆଉ ବିଶେଷ କରି ଆଜିକାଲି ସେସବୁ ପରମ୍ପରା ଲୋପ ପାଇଗଲାଣି। ଓଡ଼ିଶୀ ସଙ୍ଗୀତଟା ପାରମ୍ପରିକତା ଉପରେ ନିର୍ଭର କରେ। ଗୁରୁଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଦି ସାଧନା ହୁଏ ସେ ନିର୍ଭୁଲ ହେବା କଥା। ଆଉ ଆଜି ତ ଆଜିକାଲି ତ ଅନେକ ଲୋକ କହୁଛନ୍ତି ମୋର ଗୁରୁ କିଏ ନାହିଁ, ମୁଁ ନିଜେ ଏକା ସବୁ ଶିଖି ପକେଇଛି, ସବୁ ଇଏ କରି ପକେଇଛି, ବୋଲେ ସେଇଟା ନିଷ୍ଫଳ କଥା। କୌଣସି ମାନେ ଦିଗନ୍ତ ନାହିଁ, ତା'ର କୌଣସି ଗୋଟେ ସାର୍ଥକତା ନାହିଁ, କାହିଁକି ଗୁରୁଙ୍କର ପାଖରେ ସେ ସଂଶୋଧିତ ହୋଇକରି ଆସେ। ଗୁରୁଙ୍କର କୃପାରୁ ଯାହା ପ୍ରାପ୍ତି ହୁଏ ସେ ପ୍ରକୃତ ଜ୍ଞାନ। ଏ କ୍ଷେତ୍ରରେ ମୁଁ ସେ ସୁଯୋଗ ମୋତେ ମିଳିଥିଲା, ଆଉ ବିଶେଷ କରି ଗୁରୁଙ୍କର ଅପାର କୃପାରୁ ମଧ୍ୟ ଜ୍ଞାନ ମିଳିଯାଏ ସତ, କିନ୍ତୁ ତାର ସାଇତି ରଖିବାର ଯୋଗ୍ୟତା ମଧ୍ୟ ଥିବା ଦରକାର ନା। ଗୁରୁ ଯାହା କୁହନ୍ତି ତାକୁ ମୁଁ ସାଧନା କରିକି ନିଜେ ନିଜ ଖାତାରେ ସବୁ ଯାକ ଲେଖିକି ରଖେ, ଆଉ ଆବଶ୍ୟକ ପଡ଼ିଲେ ବିନିଯୋଗ ହୁଏ। ଏଇଟା ଗୁରୁଙ୍କର ପାଖରୁ ମିଳିଥିବା ଜ୍ଞାନ ପ୍ରକୃତ ଜ୍ଞାନ, ଆଉ ମୋତେ ସେତିକି ଅଭାବ ହେଇନି।
1: ବହୁତ ସୁନ୍ଦର କଥା କହିଲେ, ଆମ ସମସ୍ତଙ୍କୁ ଜୀବନରେ ଗୋଟିଏ ନା ଗୋଟିଏ ଗୁରୁର ଆବଶ୍ୟକ
0: ଆବଶ୍ୟକତା ନିଶ୍ଚିତ ଭାବରେ ଅଛି, ପ୍ରତିଭା ଗୁରୁଙ୍କର ବିନା ସମ୍ଭବ ନୁହେଁ।
1: ଆଚ୍ଛା ମୋତେ କୁହନ୍ତୁ, ଆପଣ କେଉଁ କେଉଁ ଜାଗାରେ ନିଜର କଳାକୁ ପରିବେଷଣ କରିଛନ୍ତି ସେଗୁଡ଼ିକୁ ଟିକେ ଶୁଣିବା।
0: ହଁ, କଳା କ୍ଷେତ୍ରରେ ତ 1973 ସାଲରୁ ଆରମ୍ଭ ହେଇଗଲା। 1968 ସାଲରେ ମୁଁ କଳାକ୍ଷେତ୍ରରେ ପ୍ରବେଶ କଲି। 1973 ସାଲ ପର୍ଯ୍ୟନ୍ତ ଆମର ଗୁରୁଙ୍କର ପାଖରେ ଶିକ୍ଷା କରିବାର ସୁଯୋଗ ମିଳିଲା। ତାପରେ 73 ସାଲ ଗୁରୁ ତାଙ୍କ ନିଜ ଗାଁକୁ ଫେରିଗଲେ। ତାପରଠୁ ତ 1996 ପର୍ଯ୍ୟନ୍ତ ଆମର ସୋରଡ଼ାରେ ପ୍ରତ୍ୟେକ ବର୍ଷ ମଞ୍ଚ ନାଟକ, ପ୍ରାୟ 5-6 ମଞ୍ଚ ନାଟକ ହୁଏ। ସେ ନାଟକ ଗୁଡ଼ାକରେ ମୁଁ ସଙ୍ଗୀତ ପରିବେଷଣ କରେ, ସଙ୍ଗୀତ ପରିଚାଳନା କରିଥାଏ, ନାଚ ଗୀତ ଏସବୁ ଓଡ଼ିଶୀ ପରମ୍ପରା ମୁଁ ସେଇଠୁ ଆରମ୍ଭ କରିଥିଲି। 73 ସାଲରୁ ମୁଁ ନିଜେ ବେଶ ବାନ୍ଧିକିରି ମୁଁ ମଧ୍ୟ ଓଡ଼ିଶୀ ନିଜେ ନୃତ୍ୟ ମଧ୍ୟ ମୁଁ କରିଛି। ତଳକୁ ମୁଁ ନିଜେ ହାତରେ ତିଆରି କରିକି ନିଜେ ବେଶ ବାନ୍ଧିକିରି ମୁଁ ନିଜେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲି। ସେଇଟା ମୋର ଲାଇଫର ମେମୋରି ଭିତରେ ଷ୍ଟକ୍।
1: ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ, ଯେତେବେଳେ ଆପଣ ବାହାଘର ହେଲା ବା ବିବାହ କଲେ, ଆପଣଙ୍କର ସ୍ତ୍ରୀ କେତେ ସପୋର୍ଟ କଲେ ଆପଣଙ୍କ କଳାକୁ ନେଇକି?
0: ହଁ, ଆମର କୌଣସି କ୍ଷେତ୍ରରେ ମୁଁ ପ୍ରତିବନ୍ଧକର ସମ୍ମୁଖୀନ ହେଇନି, କାହିଁକି ମୋର କାର୍ଯ୍ୟ ଶୃଙ୍ଖଳଟା ସେ ରକମ ମୁଁ କରିଦିଏ, ଶୃଙ୍ଖଳିତ ଅନୁସାରେ ଟାଇମ୍ ଅନୁସାରେ ଯାହା ଯାହା ଲୋଡ଼ା ଘର ପାଇଁ ଯାହା ଲୋଡ଼ା ମୁଁ ସବୁ ବ୍ୟବସ୍ଥା କରିକିରି ସଙ୍ଗୀତ କ୍ଷେତ୍ରକୁ ଆସେ। ଯେମିତି ସଙ୍ଗୀତ କ୍ଷେତ୍ରରେ ମୋତେ ଯେମିତି କୌଣସି ପ୍ରତିବନ୍ଧକ ପଡ଼ିବନି, ମୁଁ ଏଇଟା ଗୋଟେ ମୋର ଅଭ୍ୟାସ ହେଇଯାଇଥାଏ, ଆଉ ସମସ୍ତେ ପ୍ରାୟ ଖୁସି ଥାଆନ୍ତି। ଆଉ ମୋର କର୍ତ୍ତବ୍ୟରେ କାହାର ସନ୍ଦେହ ବି ନଥାଏ, ରାତି 12 ହେଲାଣି କାହିଁକି ଆସିନି, କାହିଁକି କୁଆଡ଼େ ଗଲା, କ'ଣ କଲା, ଏମିତିକାର ସନ୍ଦେହ ମୋ ପାଇଁ ହେଇନି। ମୋର ମାନେ ନନା ଥାନ୍ତି, ବାପା ଥାନ୍ତି, ସିଏ ମୁଁ 12 ଘଣ୍ଟା ବେଳକୁ ଘରକୁ ଫେରିଲା ବେଳକୁ ସିଏ ନିଜର ଉଠିପଡ଼ିବେ, ତାଙ୍କର ଖାଇକିରି ଶୋଇବା ସମୟ ଉଠିବା ସମୟ ମଧ୍ୟ ସେ ଘଣ୍ଟେ 2ଟା ଭିତରେ ଉଠି ପଡ଼ନ୍ତି। ମୁଁ ମୋତେ ଦେଖିବେ ସେତେବେଳକୁ ମୁଁ ଆସୁଛି, କିଛି କହିବେନି, ସକାଳୁ କହିବେ ଏତେ ରାତି ପର୍ଯ୍ୟନ୍ତ ରହିଲେ ହେବ, ଦେହ ଖରାପ ହେବ, ଏମିତି କହନ୍ତି। ଏମିତି ମୁଁ ତ ପ୍ରତିବନ୍ଧକ କିଛି ପାଇନି, କିନ୍ତୁ ତାରଣା ତ ନିଶ୍ଚିତ ଭାବରେ ରହିବ, ତାରଣା ନଥିଲେ ମଧ୍ୟ ନିଜର ମନରେ ଗୋଟେ ଭୟ ରହିବା ଦରକାର। ପରିବାରରେ ବାପା ଅଛନ୍ତି, ବୋଉ ଅଛି, ଆଉ ସେମାନେ ଅସୁବିଧା ହେବେ, ମୋ ଲାଗି କ'ଣ ଅସୁବିଧା ହେବ, ଏ ଚିନ୍ତା ମଧ୍ୟ ମୋ ମନରେ ଥାଏ। ତଥାପି କିଛି ମୋ ଅସୁବିଧାର ସମ୍ମୁଖୀନ ହେଇନି, ଆଉ କଳାକ୍ଷେତ୍ରରେ ଯେତିକି ଅଗ୍ରଗତି କରିବା କଥା ମୁଁ କରିଛି। ମାତ୍ର ମୋର ମେମୋରି

0: ଟିକେ କମ୍ ଥାଏ ସେତେବେଳକୁ ଏବେ ମଧ୍ୟ ପ୍ରାୟ ମେମୋରି ମୋର କମ୍, ଯେତେବେଳେ ଯାହା ମୁଁ କରିବି ସେତେଟା ସେ ଫାଇନାଲ୍ ସେଇଟା, ଆଉ ଦ୍ୱିତୀୟ ତା'ର ଆବଶ୍ୟକତା ମଧ୍ୟ ମୁଁ ଅନୁଭବ କରିନି। ଯେଉଁ କାମ ହେଇଗଲା କମ୍ପ୍ଲିଟ୍ ହେଇଗଲା ପରଫେକ୍ଟ ହେଇଗଲା ଏମିତିକାର କାମ, ଆଉ ସେ କ୍ଷେତ୍ରରେ ଅଛି ପ୍ରତିଭାକୁ ମୋତେ ବହୁତ ସୁଯୋଗ ମିଳିଛି।
1: ବହୁତ ବଢ଼ିଆ। ଆଚ୍ଛା ଏବେ କୁହନ୍ତୁ ଖାଇବାକୁ କ'ଣ ଭଲ ପାଆନ୍ତି ଘରେ?
0: ମୋର ଖାଇବାରେ ମଧ୍ୟ କୌଣସି କଟକଣା ନାହିଁ। ମୁଁ
1: ତଥାପି କ'ଣ ଗୋଟେ ଭଲ ଲାଗୁଥିବ ଆପଣଙ୍କୁ?
0: ନାଇଁ ଭଲ ତା'ର କିଛି ନାହିଁ, ମୁଁ ଖାଲି ଲିମିଟ୍ ଖାଦ୍ୟ ମୋର ରାତ୍ରଓଳି ଦୁଇଟା ରୁଟି ଆଉ ପରିବା ତରକାରୀ ଟିକେ ବାସ୍, ଆଉ ଏଇଟା ହେଲାନି ସେଇଟା ହେଲାନି ଆମ୍ବିଳି କଷା ପିତା ମୋର ଏଇ ଚିନ୍ତନ ନାହିଁ। ଖାଇବା ସମୟରେ ଯାହା
1: ଯାହା
0: ମିଳିଲା ତୃପ୍ତିରେ ମୁଁ ଖାଏ। ମୁଁ ଭାବୁଛି ଏଇଟା ମୋର ଗୋଟେ ପ୍ଲସ୍ ପଏଣ୍ଟ ଜୀବନର। ଅନେକ ମୁଁ ଶୁଣୁଛି ଏଇଟା ଇଏ ଖାଇବନି ସେଇଟା ସିଏ ଖାଇବନି, ଏଇଠିକାର ସବୁ ଘରମାନଙ୍କରେ ହେଉଛି। ମୁଁ ଶୁଣିଲେ ମୋତେ ହସ ଲାଗୁଛି ଯେ ଖାଇବ ତ ଖାଇବ, ଯାହା ଥିଲା ଖାଇବ, ସବୁ ତ ଖାଇବା ଜିନିଷ, ଆଉ ଚକା ମୁଆଁ ଯୁଆଡ଼ୁ ଖାଇଲେ ହେବ? ଆମର ତ ସବୁ ଫଳ ପରିବା ଆମର ଜଗନ୍ନାଥଙ୍କ ଦ୍ୱାରା ସୃଷ୍ଟି ହେଇଛି। ଏମିତିକାର ମୋର ଭାବନା ଯେ କୌଣସି ବାଛ ବିଚାର ନାହିଁ।
1: ବହୁତ ସୁନ୍ଦର ଭାବନା। ଆଚ୍ଛା ଆପଣ ଯେମିତି ଓଡ଼ିଆ ସଙ୍ଗୀତକୁ ବା ଭଲ ପାଉଥିଲେ, ଯେମିତି ଓଡ଼ିଶୀକୁ ଭଲ ପାଉଥିଲେ, ଏବେ କ'ଣ ଭାବୁଛନ୍ତି ଓଡ଼ିଶୀ ସଙ୍ଗୀତକୁ ଆଜିର ପିଲାମାନେ ବା ଆଜିକା ଯୁଗର ପିଲାମାନେ ଭଲ ପାଉଛନ୍ତି?
0: ହଁ ଏବେ କମିଯାଇଛି ଆଗ ଅପେକ୍ଷା। ମୁଁ ଏବେ ଗୋଟେ 10 ବର୍ଷ ପୂର୍ବର କଥା ମୁଁ ଜାଣିଛି, ଆଉ ଏବେର କଥା ମଧ୍ୟ ମୁଁ ଜାଣୁଛି। ଜାଣିଲେ ଓଡ଼ିଶୀ ସଙ୍ଗୀତ ଆଉ ନୃତ୍ୟ ପ୍ରତି ଲୋକମାନଙ୍କର ମାନେ ଯୁବକ ଅବସ୍ଥାରେ ପିଲାମାନଙ୍କର ଭିତରେ ଗୋଟେ ଆଗ୍ରହ ସୃଷ୍ଟି ହେଲାଣି। ଆଉ ବିଶେଷ କରି ଆମର ବ୍ରହ୍ମପୁରରେ ଉଡ୍ର ସଙ୍ଗୀତ ମହୋତ୍ସବ ବୋଲି ଗୋଟେ ଅନୁଷ୍ଠାନ ଗଠନ ହୋଇଛି, ସେଥିରେ ଆମର କେବଳ ଓଡ଼ିଶୀ ଛାନ୍ଦ ଚୌପରି ପ୍ରଭୃତି ପ୍ରାଚୀନ ସଙ୍ଗୀତର ପ୍ରାଧାନ୍ୟ ଦିଆ ହୋଇକରି ଗୋଟେ ସଂଗଠନ ଚାଲିଛି। ଆଉ ଅନ୍ୟାନ୍ୟ ସେ ଆମର ରାମହରି ଦାସ ବୋଲି ଜଣେ ଅଛନ୍ତି ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଗୁରୁ ସ୍ଥାନୀୟ ଲୋକ, ସିଏ ଗୋଟେ ଗୁରୁକୁଳ ଆଶ୍ରମ କରିକିରି ଓଡ଼ିଶୀ ପଦ୍ଧତି ଶିକ୍ଷା ପ୍ରଦାନ କରୁଛନ୍ତି। ଆଉ ଧନଞ୍ଜୟ ସ୍ୱାଇଁ ବୋଲି ଜଣେ ମର୍ଦ୍ଦଳ ବାଦକ ଅଛନ୍ତି, ପ୍ରାଚୀନ ପରମ୍ପରାର ବାଦ୍ୟ ପରମ୍ପରାକୁ ସିଏ ଶିକ୍ଷା ରହୁଛନ୍ତି। ବିଶେଷ କରି ଆଗ ଏସବୁ ସୁଯୋଗ ନଥିଲା, କେବଳ ବର୍ଣ୍ଣାଳୀ ମହାରଣା ଆଉ ଜଣେ ଦୁଇ ଜଣ ଏମିତି ମହାତ୍ମଗଣତିରେ ଲୋକ ଥାନ୍ତି ଓଡ଼ିଶୀ ସଙ୍ଗୀତକୁ ପରିଚାଳନା କରନ୍ତି। ଆଉ ସେତେବେଳକୁ ଅବଶ୍ୟ ଓଡ଼ିଶୀର ପ୍ରାଧାନ୍ୟତା ଅଧିକ ଥିଲା, ଗୌରବଟା ଅଧିକ ଥିଲା, କିନ୍ତୁ ଲୋକଙ୍କର ଶିକ୍ଷା ପ୍ରତି ଆଗ୍ରହ ନଥିଲା। ଏବେ ମୁଁ 10 ବର୍ଷ ଭିତରେ ଯାହା ଲକ୍ଷ୍ୟ କରୁଛି, ଯୁବପିଢ଼ିର ଯୁବ ଯୁବତୀମାନଙ୍କ ଭିତରେ ଓଡ଼ିଶୀ ନୃତ୍ୟ ସଙ୍ଗୀତର ପ୍ରଭାବ ଅନୁଭବ କରିକିରି ଶିକ୍ଷା ପଦ୍ଧତିରେ ଭାଗ ନେଲେଣି। ଆଉ ବିଶେଷ କରି ଆମର ଓଡ଼ିଆର ପରିଚୟ ତ କେବଳ ଓଡ଼ିଶୀ, ଓଡ଼ିଶୀ ବ୍ୟତୀତ ଓଡ଼ିଆର ପରିଚୟ କିଛି ନାହିଁ, କାହିଁକି ଓଡ଼ିଶୀ ସଙ୍ଗୀତ ହେଉଛି ଭାଷା ପ୍ରଧାନ। ଓଡ଼ିଶୀରେ ଯେଉଁ ଆମର ଓଡ଼ିଆ ଭାଷାର ଯେଉଁ ପ୍ରାଧାନ୍ୟତା ରହିଛି, ତାହା କେବଳ ଓଡ଼ିଶୀ ସଙ୍ଗୀତ ହିଁ ପ୍ରତିପାଦିତ ହେଉଛି ଭାଷା। ଯେଉଁ ଭାଷା ଆମେ ସାହିତ୍ୟରେ ବ୍ୟବହାର କରୁଛୁ, ସେ ଭାଷା ସଙ୍ଗୀତରେ ବ୍ୟବହାର ହେଉନି। ଆମର କେମିତି ଗୋଟେ ମୌଳିକତା ଅଛି ଦେଖନ୍ତୁ, ଯେଉଁ ଭାଷାକୁ ଆମେ

ବିନିମୟ ହେଇଛି ତାକୁ ଆମେ ସମୀକ୍ଷା କରିବା ବୋଲେ ତା ତତ୍ତ୍ୱ ମହତ୍ତ୍ୱ ଆମେ ବୁଝିପାରିବା। ବିଶେଷ କରି ଆଜିକାଲି ତ ଓଡ଼ିଆ ସାହିତ୍ୟରେ ଆମର ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରାହେଇଯାଇଛି, ତାକୁ ମାନେ ସଙ୍କୁଚିତ କରାହେଇଯାଇଛି, ସେ ବିସ୍ତାର ଲାଭ କରିପାରୁନି। ଆଉ ସାଧାରଣ ଓଡ଼ିଆ ଭାଷା ସାହିତ୍ୟର ଅଭାବ ହେଇଗଲାଣି, ଆଉ ଓଡ଼ିଶୀ ଭାଷା ସାହିତ୍ୟକୁ ସେମାନେ ବିଶ୍ଳେଷଣ କରିବେ କେମିତି? ବିଶେଷ କରି ଏଇଟା ଆମର ବହୁ ଜ୍ଞାନୀ ଗୁଣୀ ଲୋକମାନେ ଏ କଥା ଅନୁଭବ କଲେଣି, କିନ୍ତୁ କିଛି କରିହେଉନି। ଯେହେତୁ ଦାୟିତ୍ୱବୋଧତା ଜଣଙ୍କ ପାଖରେ ନାହିଁ, ଏଇଟା ସାମୂହିକ ଭାବରେ କାର୍ଯ୍ୟକ୍ରମ କରିବା କଥା। ପିଲାମାନଙ୍କୁ ଛୋଟ ଅବସ୍ଥାରୁ ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ପାଇଁ ଯେଉଁ ଆମର ପଦ୍ଧତି ଗୁଡ଼ାକ ରହିଛି, ସେଗୁଡ଼ାକ ସବୁ ଆମର ଅତୀତ ହେଇଗଲାଣି, ସେଗୁଡ଼ାକ ଆଉ କିଏ ଗ୍ରହଣ କରୁନାହାନ୍ତି। ସେ ଯାହାଫଳରେ ସେ ଭାଷା ସାହିତ୍ୟର ପ୍ରାଧାନ୍ୟତା ଆସ୍ତେ ଆସ୍ତେ ସଙ୍କୁଚିତ ହେଇଯାଉଛି। ଆଉ ସେ କ୍ଷେତ୍ରରେ ଆମେ ଓଡ଼ିଶୀର ମହାନ ଶବ୍ଦ

ଓଡ଼ିଶୀ ମଧ୍ୟ ଦିନକର ନାହିଁ, ଇଏ କାଳ ଅନନ୍ତ କାଳରୁ ଚାଲି ଆସିଛି। ଓଡ଼ିଶୀର ସ୍ୱତନ୍ତ୍ରତା ଆମର ଉତ୍କଳର ରାଜତ୍ୱ କାଳରୁ ସେଇଟା ପ୍ରାଧାନ୍ୟତା ଲାଭ ହୋଇଛି। ଯେତେବେଳେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଯେତେବେଳେ ଅଶୋକ ଆକ୍ରମଣ କଲେ ଉତ୍କଳ, ସେତେବେଳେ ଆମର ବିଭବ ସବୁ ନଷ୍ଟ କରିଦେଇଛନ୍ତି। ଅଶୋକ ରାଜତ୍ୱ ସମୟରେ ବହୁ ଲୋକ, ଆମର ବହୁ ଜ୍ଞାନୀ ଗୁଣୀ ଲୋକମାନେ ଆତ୍ମବଳି ଦେଇଛନ୍ତି, ନିଜକୁ ଉତ୍କଳକୁ ରକ୍ଷା କରିବା ପାଇଁ ପ୍ରାଣ ବଳି ଦେଇ ପକାଇଛନ୍ତି। ସେହି ସମୟରେ ବହୁତ କ୍ଷୟକ୍ଷତି ହୋଇଯାଇଛି, ଆଉ ବହୁତ ଲୁଟ୍ ତରାଜ ହୋଇକରି ଆମର ବିଭବ ସବୁ ପଳାଇଛନ୍ତି। ଅୟ ଖାରବେଳେ ଯେତେବେଳେ ଆସିଲେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ, ଖ୍ରୀଷ୍ଟୀୟ ପର ଇଏ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର କଥା, ଅଶୋକ ନଷ୍ଟ କରିଥିଲେ। ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ଅୟର ଖାରବେଳେ ଯେତେବେଳେ ଏସବୁ ଜାଣିଲେ, ସେ ଯେତେବେଳେ ସମ୍ରାଟ ହେଲେ, ଏସବୁ ପାରମ୍ପରିକ ଶିକ୍ଷା ଜ୍ଞାନ କୌଶଳ ସବୁ ଆଉ ଥରେ ପୁନରପି ଉପସ୍ଥାପନ କରିଛନ୍ତି। ସେ କାଳରୁ ଆଜି ପର୍ଯ୍ୟନ୍ତ ନିଶ୍ଚିତ ମାନେ ନିର୍ଦ୍ୱନ୍ଦ୍ୱରେ ଓଡ଼ିଶୀ ପରମ୍ପରାର ପ୍ରଚଳିତ ଅଛି। ଆଉ ବିଶେଷ କରି ମୁଁ ସେ ପ୍ରାଚୀନ ଶିଳ୍ପୀମାନଙ୍କର ଆତ୍ମା ତ ନିଶ୍ଚିତ ଭାବେ ଆକାଶରେ ଘୁରି ବୁଲୁଥିବ, ମୁଁ ଆଜି ମଧ୍ୟ ପ୍ରଣିପାତ କରିକି ଜଣାଉଛି ସେମାନଙ୍କର କୃତିତ୍ୱକୁ। ସେ ଓଡ଼ିଶୀ ପରମ୍ପରାର ମହାନ ମହାନ ବିଷୟବସ୍ତୁ ମୁଦ୍ରା ଆଉ ନୃତ୍ୟ ଛନ୍ଦ ବାଦ୍ୟ ଏସବୁ ଯାକ ମନ୍ଦିରର ପଥର ଗାତ୍ରରେ ଜୀବନ୍ତ କରିକି ଯାଇଛନ୍ତି ସେମାନେ। ଆମକୁ ଆମର ଆଖି ଖୋଲି ଦେବା ପାଇଁ, ଆମକୁ ପ୍ରକୃତ ଜ୍ଞାନ, ଆମର ପ୍ରକୃତ ବିଭବ ସୂଚନା ଦେବା ପାଇଁ ପ୍ରତ୍ୟେକ ମନ୍ଦିର ଗାତ୍ରରେ ଓଡ଼ିଶୀ ପରମ୍ପରାର ଛବି ଗୁଡ଼ାକ ଆମକୁ ନିଜ ହାତ ଧାରିକି ଡାକୁଛି। ଦେଖେ ମୁଁ ସେଇ ଓଡ଼ିଶୀ, ମୋ ପାଖରୁ ସମସ୍ତେ ଶିଖିଛନ୍ତି ଏଇଭଳି ସେ ଡାକିକିରି କହୁଛି। ସେ ଶିଳ୍ପୀମାନେ ଜୀବନ୍ୟାସ କରିପାରିନାହାନ୍ତି ସିନା, କିନ୍ତୁ ମନ୍ଦିର ଗାତ୍ରରେ ସେମାନଙ୍କର କୃତିତ୍ୱ ଛାଡ଼ି ଯାଇଛନ୍ତି। ଆଉ ସେଇ ପରମ୍ପରାର ଦାୟ ଆମେ ଓଡ଼ିଶୀକୁ ଯେତିକି ଆଗକୁ ନେବା

0: ନିଚ୍ଛକ ସତ କଥାରେ କହିଲେ ଆପଣଙ୍କର ଯେମିତି ଓଡ଼ିଶୀ ସଙ୍ଗୀତ ପ୍ରତି ଦୁର୍ବଳତା କୁହନ୍ତୁ, ଓଡ଼ିଶୀ ସଙ୍ଗୀତ ପ୍ରତି ଭଲ ପାଇବା କୁହନ୍ତୁ, ସେ ସବୁବେଳେ ବଜାୟ ରହୁ। ଆଚ୍ଛା, ଶେଷରେ ଗୋଟେ କଥା ପଚାରିବାକୁ ଚାହିଁବୁ, ଆପଣ ଏ କଳାକୁ ନେଇକି ବହୁତ ଖୁସି କୋଉ ଦିନ ହେଇଥିଲେ?
1: ହଁ, ଜଟିଳ ପ୍ରଶ୍ନ ଆଗା ଯେ ଏବେ ଦେଖନ୍ତୁ, ଯେଉଁ ପ୍ରତ୍ୟେକ କ୍ଷେତ୍ରରେ ଆମେ ତ ଫୁଲ୍ ସକ୍ସେସ୍ ହେଇଛୁ। ଡ୍ରାମା କୁହନ୍ତୁ, ନା ନୃତ୍ୟ କୁହନ୍ତୁ, ସଙ୍ଗୀତ କୁହନ୍ତୁ, ଏ କ୍ଷେତ୍ରରେ ଆମର ସଫଳତା ଆମେ ଯେତେବେଳେ ସେତେବେଳେ ପାଇଯାଇଛୁ। ସେଥିପାଇଁ ବୋଲି ଆମର ଏଇ ଆମର ନିଜର ଆନନ୍ଦ ଟିକେ ଆମକୁ ଆଗକୁ ନେଇଯାଏ ଯେ ଆଉ ଗୋଟେ କିଛି ନୂଆ କରିବା ପାଇଁ ବୋଲି।
0: ଆଚ୍ଛା, ଜୀବନରେ କେବେ କଳାକୁ ନେଇକି କୋଉଦିନ ଆପଣଙ୍କ ମନକୁ ଖରାପ ଲାଗିଛି କି, ଦୁଃଖ ଲାଗିଛି କି?
1: କାଇଁ ମୁଁ ସେମିତି ଅନୁଭବ
0: ହେଇନି। ତ ବହୁତ ବହୁତ ଧନ୍ୟବାଦ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର କଳାକୁ ଏଠି କିଛି ଆମ ସହ ଖୁସିର ସହ ବାଣ୍ଟିଲେ। ତମେ ନିହାତି ଧନ୍ୟବାଦ ଦେବୁ। ଆପଣ ଏମିତି ସୁସ୍ଥ ରୁହନ୍ତୁ, ଆଗକୁ ବହୁତ ଯାଆନ୍ତୁ, ଆପଣଙ୍କୁ ଭଗବାନ କୋଟି ପରମାୟୁ ଦିଅନ୍ତୁ, ସୁସ୍ଥ ରଖନ୍ତୁ। ଧନ୍ୟବାଦ, ଥ୍ୟାଙ୍କ ୟୁ।

ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ହେ ନମସ୍ୟ। ଏହାର ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଥିଲେ ରଶ୍ମିତା କୁମାରୀ ଦଳାଇ। ଆଜିର ସାକ୍ଷାତରେ ଶୁଣିଲେ ଆମର ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ୱ ଉମା ଶଙ୍କର ଦାସ, ଓଡ଼ିଶୀ ସଙ୍ଗୀତ ବିଶେଷଜ୍ଞଙ୍କୁ। ଏଇଠି ଶେଷ ହେଲା ଆମର ହେ ନମସ୍ୟ କାର୍ଯ୍ୟକ୍ରମ। ପରବର୍ତ୍ତୀ ପ୍ରସାରଣକୁ ଯିବା ଏହି ବିଜ୍ଞାପନ ପରେ।

0: ପୁରାତନ ଓଡ଼ିଆ କଥାଚିତ୍ର ଗୀତ କ୍ରମରେ ଏହି ଗୀତଟି ଶୁଣୁଛନ୍ତି। ଯା ଯା ବର ଚଳଚ୍ଚିତ୍ରରୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ।
1: ଗାଡ଼ି ଚାଲେ ପଛେଇ ଆଉ ଟିକେ ପଛେଇ।

0: চালু।
1: ଗୀତଟି ଶୁଣୁଥିଲେ ନିଝୁମ ରାତିର ସାଥୀ କଥାଚିତ୍ରରୁ ଗାଇଥିଲେ ଅକ୍ଷୟ ମହାନ୍ତି। ଏହି ଗୀତଟି ସହ ଶେଷ ହେଲା ଆମର ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ର 106.6 ମେଗାହର୍ଟ ଯୋଗେ। ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏବେ ଆସନ୍ତୁ ଶୁଣିବା ଗୀତଟି ସୁଗମ ସଙ୍ଗୀତ ଏହି ବିଜ୍ଞାପନ ପରେ।
2: आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
3: सिंपल है, तब भी भरोसा और आज भी है चेट्टीनाड सीमेंट पर।
4: मजबूती जो सालों नहीं पीढ़ियों तक चले, चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट द परफेक्ट कंक्रीट चॉइस।
1: गीत सुनुचंदी सुरेश परिडांग रचना रे गाइचंदी शिव ओ मिली रथ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସୁଗମ ସଙ୍ଗୀତଟି ଶିବରଥଙ୍କ ରଚନାରେ ଅରୁଣ ମନ୍ତ୍ରୀଙ୍କ ଲେଖାରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 9 ବାଜିଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ମୁମ୍ବାଇରୁ।

ତେବେ ଆକାଶବାଣୀର ଏହି ଲୋକପ୍ରିୟତା ସାଉଟିବା ପାଇଁ ତାକୁ ମଧ୍ୟ ଅହରହ ଚେଷ୍ଟା କରିବାକୁ ପଡ଼ିଛି ପ୍ରତ୍ୟେକଟି କାର୍ଯ୍ୟକ୍ରମ ମାଧ୍ୟମରେ। ଯେମିତିକି ପ୍ରତ୍ୟହ ସକାଳୁ କୁକୁଡ଼ାର କୁକୁଡ଼ୁକୁ ଶବ୍ଦ ଶୁଭିବା ପୂର୍ବରୁ ସେ ନିଜର ଶ୍ରୋତାବନ୍ଧୁଙ୍କୁ ଜାଗ୍ରତ କରିଥାଏ, ସିଗ୍ନେଚର୍ ଟ୍ୟୁନ୍ ବଜାଇ ଏବଂ ପରେ ପରେ ଆରମ୍ଭ କରିଥାଏ ତା'ର ପ୍ରତ୍ୟେକ ଦିନର ଦିନ ତମାମ କାର୍ଯ୍ୟକ୍ରମକୁ। ଶୁଣିବା ଆମ ପରବର୍ତ୍ତୀ ଗୀତଟି ଗୀତାଞ୍ଜଳି କାର୍ଯ୍ୟକ୍ରମର ନେଇଛୁ ହାତ କି ସଫାଇ। ହିନ୍ଦୀ ଚଳଚ୍ଚିତ୍ରରୁ ଗାଇଛନ୍ତି ମହମ୍ମଦ ରଫି ଓ ଲତା ମଙ୍ଗେସ୍କର।

ଆକାଶବାଣୀରେ ସକାଳୁ ସକାଳୁ ସିଗ୍ନେଚର ଟ୍ୟୁନ୍ ପରେ ପରେ ଜନନୀ ଜନ୍ମଭୂମି ସ୍ୱର୍ଗଦପି ଗରିଶୀର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଶୁଣାଇଥାଏ ବନ୍ଦେ ମାତରମ୍ ପଣ୍ଡିତ ଚନ୍ଦ୍ରଶେଖର ବାଜେଙ୍କ କଣ୍ଠରେ ଦେଶାତ୍ମବୋଧରେ ଉଦ୍ବୁଦ୍ଧ କରିଥାଏ ପ୍ରତିଟି ଶ୍ରୋତାଙ୍କ ମନ ଓ ପ୍ରାଣକୁ। ଶୁଣିବା ଆମର ପରବର୍ତ୍ତୀ ଗୀତଟି ଗୀତାଞ୍ଜଳି କାର୍ଯ୍ୟକ୍ରମରେ ନେଇଛୁ ୟାରାନା ହିନ୍ଦୀ ଚଳଚ୍ଚିତ୍ରରୁ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି।

ଗୀତାଞ୍ଜଳି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହମ୍ ଦିଲ୍ ଦେ ଚୁକେ ସନମ୍ ହିନ୍ଦୀ ଚଳଚ୍ଚିତ୍ରରୁ ନେଇଛୁ। ଗାଇଛନ୍ତି ଶଙ୍କର ମହାଦେବନ ଓ କୋରସ୍।

ଗୀତାଞ୍ଜଳି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ରାଜାବାବୁ ହିନ୍ଦୀ ଚଳଚ୍ଚିତ୍ରରୁ ଗାଇଛନ୍ତି ବିନୋଦ ରାଠୋର, ଆନନ୍ଦ ଏବଂ ଜଲି ମୁଖାର୍ଜୀ।

ଆକାଶବାଣୀ ତାର ପ୍ରଥମ କାର୍ଯ୍ୟକ୍ରମ ପ୍ରତିଦିନର ଆରମ୍ଭ କରିଥାଏ ପ୍ରାତଃ ଅଧିବେଶନରୁ ଏବଂ ପ୍ରଥମ କାର୍ଯ୍ୟକ୍ରମ ସମ୍ବାଦ ପରିବେଷଣ ଦ୍ୱାରା ଆରମ୍ଭ କରିଥାଏ ଦିନସାରା ବିଭିନ୍ନ ସମୟରେ ହିନ୍ଦୀ ଇଂରାଜୀ ସଂସ୍କୃତ ତଥା ନିଜର ଆଞ୍ଚଳିକ ଭାଷାରେ ମଧ୍ୟ ସମ୍ବାଦ ପରିବେଷଣ କରି ଦେଶ ଓ ଦୁନିଆର ସଠିକ୍ ଖବର ଓ ତଥ୍ୟକୁ ପହଞ୍ଚାଇଥାଏ ତା'ର ଶ୍ରୋତାଙ୍କ ପାଖରେ, ଯାହାକି ସବୁଠାରୁ ଅନନ୍ୟ କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶୁଣିବା ଆମର ପରବର୍ତ୍ତୀ ଗୀତଟି ନେଇଛୁ ଅଭିମନ୍ୟୁ ଚଳଚ୍ଚିତ୍ରରୁ, ଗାଇଛନ୍ତି ଉଦିତ ନାରାୟଣ ଓ ନିବେଦିତା।

ସମ୍ପତ୍ତି ଦେଇ ସମର ପିଲା ଶିରବାଣୀ ଦେଖ ବଳି ରହିପତି ସକଳ ସମ୍ପତ୍ତି ଦେଇ ସମର ପିଲା ଶିରବାଣୀ ଧରି ତାକୁ ବଳେ ଚାପିବ ପାତାଳେ ବିଶ୍ୱାସ ଯିବାରୁ ତୁମ

0: ସତ୍ୟ ଯୋଗରେ ଆପଣ ରାମ ଅବତାର ଯାଇଥିଲେ ବୈଦ୍ୱାରକୁ ଭିକ୍ଷା କରିବା ସାରି ବଳି ରାଜା ଆପଣଙ୍କୁ ପଚାରିଲେ, ହେ ବ୍ରାହ୍ମଣ, ମୋର ତ ଦାନ ଅନ୍ତିମ ସମୟ, ଆପଣ କାହିଁକି ଆସିଛନ୍ତି? ସେ ସମୟ ବାମନ ରୂପୀ ବିଷ୍ଣୁ ବଳି ରାଜା କହୁଛନ୍ତି,
1: ଆୟାମି ଗୋଲ ଗୋପୀ ବାହୁ ଦୀର୍ଘ ମାର୍ଗ ଦାନ ପାଇ ପାରୁନା।

କହିଲେ ବାମନ ହେ ଭୋଗ ବଳି ନୃପ ହେ ନୃପ ତବ କୀର୍ତ୍ତି ଶ୍ରୁତ୍ବା ମୁଁ ତୁମର କୀର୍ତ୍ତି ଶୁଣିପାରିଛି କିଛି ଦାନ ଆଶାରେ ତୁମ ନିକଟକୁ ଆସିଛି ମୁଁ ଆମି ଗୋଲଗୋପୁରୀ ବହୁ ଦୀର୍ଘ ମାର୍ଗ ବହୁତ ଦୂର ମୁଁ ଗୋଲଗୋପୁରୀରୁ ଆସିଛି ମାତ୍ର ମୋତେ ତିନି ବାଦ ଜମି ଦିଅ ଆଶ୍ଚର୍ଯ୍ୟ ହେଇଗଲି ବୋଲି ରାଜା ରାଜା ପଚାରିଲି ବାମନଙ୍କୁ ହେ ବ୍ରାହ୍ମଣ ଦବନ୍ଦ ସଦୃଶ୍ୟ ବରଂ ଦୃଶ୍ୟ ତେ ଭୂତଳେ ସ୍ୱଳ ପଙ୍ଗିମ ବିପାର୍ଥ ରଙ୍ଗ।

ମାଗିଲ ଦେଶ ଗ୍ରାମ ଜଗ୍ରାମ କରି ଗାନ ଅଷ୍ଟରତ୍ନ ସର୍ବାନ ଦେଶଗିଲେ ଦେଶ ଦେବୀ ରାଜ୍ୟ ମାଗିବ ରାଜ୍ୟ ଦେବୀ ଅଷ୍ଟରତ୍ନ ସୁନା ମତେ ଆଣିକି ଯାହା ମାଗିବ ତାହା ଦେବି। ମାତ୍ର ସବୁଯାକ ଛାଡ଼ି ତିନିବାର ଜମି ନେଇକିରି ତମର ତ ଛୋଟ ଛୋଟ ପାଦ, ଏ ଛୋଟ ଛୋଟ ପାଦ ତିନିବାର ଜମି ନେଇକିରି ତମେ କରିବ କ'ଣ? କିନ୍ତୁ ସେଠି ଭଗବାନ ବାମନ ରୂପୀ ବିଷ୍ଣୁ କଲେ କ'ଣ? ସେଠି ବଳିରାଜାଙ୍କୁ ଠକି ଦେଲେ, ଛଇଲେ। ବାମନ ରୂପୀ ବିଷ୍ଣୁ କହିଲେ, ହେ ବଳିରାଜା, ମୋତେ ତୁମେ ସମସ୍ତେ ଦେଇପାରିବୁ, କିନ୍ତୁ ତୁମେ କହୁଛ ମୋତେ ରାଜ୍ୟ ଦେବା ପାଇଁ, ରାଜ୍ୟ ହେଲେ ମୁଁ କ'ଣ କରିବି? ଦେଶ ରାଜଭେନ୍ଦ୍ରବ୍ୟ ସଳେ ସୌର୍ଯ୍ୟ ଭେଞ୍ଚ ଧ୍ୱନି ଲିଞ୍ଚ ନାତ୍ର ପଦାର୍ଥରେ ଛସି କଧି ଭୁରି ଧନ ଦିଅତେ ହେ। ବାମନ ବିଷ୍ଣୁ କହିଲେ, ହେ ରାଜା, ତୁମେ ମୋତେ ରାଜ୍ୟ ଦେବ। ଦେଶ ରାଜ ଭୟ, ଯଦି ମୁଁ ରାଜ୍ୟ ନେବି, ରାଜାମାନଙ୍କୁ ମୋତେ ଭୟ ଲାଗୁଛି। ରାଜାମାନେ ଯଦି ଯୁଦ୍ଧ କରିକି ମୋଠୁ ଛଡ଼େଇକି ଯୁଦ୍ଧ କରିବାର ବଳ ମୋ ପାଖରେ ନାହିଁ, ଏଣୁ ମୋତେ ରାଜ୍ୟ ଦରକାର ନାହିଁ। ଆଜ୍ଞା, ଭକ୍ତଦେବ ଭଗବାନଙ୍କୁ ନିବେଦନ କରିକି ନେଇଯିବେ, ତାହେଲେ ସେମାନଙ୍କଠୁ ମୋତେ ଛଡ଼େଇ ଆଣିବା ଭଳି ବଳ ମୋ ପାଖରେ ନାହିଁ, କିନ୍ତୁ ଏସବୁ ମୋତେ କିଛି ଦରକାର ନାହିଁ ପ୍ରଭୁ, ମାତ୍ର ମୋତେ ତିନି ପାଦ ଜମି ଦିଅ। ସେଠି ବାମନଙ୍କର ଧାରେ ବଳି ରାଜା ଆତ୍ମବିଶ୍ୱାସ କରି ତିନିବାଦ ଜମି ଦେବା ପାଇଁ ସତ୍ୟ କରିଦେଲେ। ଭକ୍ତ ପଚାରିଲେ, ବୋଲି ପ୍ରଭୁ, ତୁମକୁ ଯେଉଁ ବିରାଜ ତିନିବାଦ ଜମି ଦେବା ପାଇଁ ସତ୍ୟ କଲେ, ସେ ତିନିବାଦ ବଦଳରେ ତୁମେ କଲ କ'ଣ ପ୍ରଭୁ? ସେହି ତିନିବାଦ ସ୍ୱର୍ଗ ଅମର୍ତ୍ତୀୟ ପାଦ ସକଳ ସମ୍ପତ୍ତି ତା ହରଣ କରିଦେଲ ପ୍ରଭୁ, ଆଉ କ'ଣ ବିଶ୍ୱାସ କରି ମୁଁ ତୁମକୁ ଆଶ୍ରା କରିବି ପ୍ରଭୁ? ଲୋକେ ସିନା କହୁଥିଲେ ତୁମେ ଦାତାପଣିଆ, ତୁମେ ସମସ୍ତଙ୍କୁ ଦେଇଛ, ତୁମେ କାହାକୁ କିଛି ଦେଇନ ପ୍ରଭୁ, ଜଣଙ୍କ ନେଇଛ ଆଉ ଜଣଙ୍କୁ ଦେଇଛ। ବଳିରାଜାର ଧର ସମ୍ପତ୍ତି ହରଣ କରିକି ନେଲ, ସେଠି ସୁଦାମ ଦାରିଦ୍ରକୁ ଦେଇଗଲ, ଏଣେ ଗୋପୀମାନଙ୍କ ବସ୍ତ୍ର ହରଣ କଲ, ଦ୍ରୌପଦୀଙ୍କ ବସ୍ତ୍ର ଦାନ କଲ, ତେଣେ କୁଶର କୁବଳେ ହାତୀକି ମାରିଲ, ଏଣେ କୁମ୍ଭୀର କବଳ ହାତୀକି ରଖ। ଏବେ ଥରେ ତୁମ୍ଭ କଥା ଶୁଣି ହେ ପ୍ରଭୁ, ଜାଣିଲି ଜାଣି ଜଣଙ୍କୁ ତାରିଛ, ଜଣଙ୍କର ନେଇଛ ଆଉ ଜଣଙ୍କୁ ଦେଇଛ, ଆଉ ତମକୁ କ'ଣ ମୁଁ ବିଶ୍ୱାସ କରିବି ପ୍ରଭୁ? ଇଏ ଗଲା ସତ୍ୟ ଯୁଗ କଥା। ଆପଣ ତୃତୀୟ ଯୁଗରେ କ'ଣ କରିଛ ପ୍ରଭୁ? ଆହୁରି କି ହେବ ଅନେକ କହିଲେ, ଜଣକ ସୂତା ଠାରୁ ନାହିଁ ସୁଲକ୍ଷଣୀ, ଦେଖ କି ହେବ ଅନେକ କହିଲେ, ଜଣକ ସୂତା ଠାରୁ ନାହିଁ ସୁଲକ୍ଷଣୀ, ନ ବୁଝା ଦୋଷ ବ୍ୟର୍ଥ ହିରୋସ।

କଣ କରିଛନ୍ତି ଆଜ୍ଞା? ଆଉ କେତେ ଅନୁଗ୍ରହ ଦେବେ ନିଗ୍ରହ ଠାରେ ଥିଲା ଏ ରଥାଙ୍ଗ ପାଣି, କେତେ ଅନୁଗ୍ରହ ଦେବେ ଗ୍ରହ ଠାରେ ଥିଲା ହେ ରଥାଙ୍ଗ ପାଣି। ରୂପଙ୍ଗଦ ଶ୍ୟାମ ପ୍ରଦୁମ୍ନ ସହିତ ସ୍ୱଂସକୁ

ସୁତ ଭୟ ନାସିବାକୁ ଯେବେ ଥାନ୍ତା ପ୍ରାଣୀ। ଆଜ୍ଞା ଧରଣୀ ଯେ ପୃଥିବୀ, ଏ ପୃଥିବୀରେ ଜନ୍ମ ହେଲା ମାତ୍ରେ ସବୁ କଥା ମିଛ ହେବାରେ ଗୋଟିଏ କଥା ହେଲା ସତ୍ୟ, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରି। ଯଦି ମୃତ୍ୟୁରେ ଜନ୍ମ ହେଲେ ମୃତ୍ୟୁଟା ହେଉଛି ଅନିର୍ବାର୍ଯ୍ୟ, ମୃତ୍ୟୁ ହେଉଛି ସୁନିଶ୍ଚିତ। ଏଣୁ ମରିବା ସମୟରେ ଏ ପ୍ରାଣୀମାନଙ୍କୁ, ଏ ଜୀବମାନଙ୍କୁ, ଏ ଆତ୍ମା ପୁରୁଷକୁ କାହାକୁ ଭୟ ହେଉଛି ଆଜ୍ଞା? ନା ତରଣୀ ସୁତ, ତରଣୀ ଯେ ସୂର୍ଯ୍ୟ, ସୂର୍ଯ୍ୟ ସୁତ ଯେ ଦମ, ସେହି ଦମ ଯାତନ ରକ୍ଷା ପାଇବା ପାଇଁ ଏ ପ୍ରାଣୀମାନେ ଆପଣଙ୍କୁ ଡାକୁଛନ୍ତି ଆଜ୍ଞା। ନହେଲେ ମଧ୍ୟ ଆପଣଙ୍କୁ କିଏ ଡାକନ୍ତେ ନାହିଁ ଆଜ୍ଞା।

0: ಸುಧಾಮ ಗೋತ್ರ ಭಿದ್ರಿಪತ್ ವ್ಯಾಸ ವೃತ್ರ ಹೃಷ ವಾಸ್ತವತಿ ಸುರಪತಿರ ಬಳರಾತಿ ಶಚಿಪತಿ ಜಮಭತಿ ಹೇಹ ಸ್ವರ್ಣ ಮುಚಿಸೂದನ ಶಂಕರನಸ್ತ ಸ್ವಾಣೆ ಗವಾಹನ ಆಖಣ್ಡಳ ಸಹಸ್ರಾಕ್ಷರ ಭುಖ್ಯ ଏହିପରି ଇନ୍ଦ୍ରଙ୍କର ହଉଛି ପଞ୍ଚତିରିଶଟି ନାମ।
1: ଆଚ୍ଛା,
0: ହେ ଇନ୍ଦ୍ରଙ୍କର ବିରାଧି ବୀରବର ମଧ୍ୟମ ପାଣ୍ଡବ
1: ଦାରେକ୍ଷକ,
0: ମୁଁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ନିଦ୍ରା ଯାଇଥିବା ସମୟରେ ମୋତେ କୋଉ ଦିଶ ଡକାଇଲେ ମହାପ୍ରଭୁ
1: ଦାରେକ୍ଷକ
0: ମହାପ୍ରଭୁ
1: ତେବେ ମୁଁ ଶୁଣ।
0: ଆଚ୍ଛା, ଆରେ ପଲଙ୍କରେ ମୁହିଁ।

0: ସାତ କବାଟ ପକାଇ ଭଦ୍ର ରଖିଲିନି ନିଶା ଅଧ୍ୟୟନ ମୁଁ କରିଥିଲି ପୁଣି
1: କରିଥିଲି ପୁଣି
0: ମୋର ଦଶ ନାମ ଧରି ଡାକଇ ସେ ନିଶା
1: ଡାକଇ ନିଶାରେ ଉଦାହରଣ ଶ୍ଳୋକରେ ଗୋଟେ ବିଷୟ ଲେଖା ହେଇଛି ଆଜ୍ଞା ଲକ୍ଷ୍ୟ କରନ୍ତୁ
0: କହିଲି
1: କାନ୍ତାରତ୍ନଙ୍କର ନୟା କାଳରତ୍ନ ବସନ୍ତ ବାଣୀ

0: ଆଜ୍ଞା
1: ଡାଇରେକ୍ଟ ହେବା
0: ବଚନରେ କୃଷ୍ଣ ଯେ କର୍ମରେ ବିଷଦ ଏଣୁ କରି ମୋର ନାମ ଅର୍ଜୁନ ପଦ ଅର୍ଜୁନ ବୋଲି ଗୋଟିଏ ନାମ ଆସିଲା ଆଜ୍ଞା ଆଚ୍ଛା ଦେଖୁଛୁ ତ କଳା ହୋଇଅଛି ମୋର ଗାତ୍ର ତେଣୁ ଦିତିକୃଷ୍ଣ ଆପଣଙ୍କୁ ବୋଲୁଥାନ୍ତି ଦାତ ଅର୍ଜୁନ ଆଉ ଦିତିକୃଷ୍ଣ ଦୁଇ ଗୋଟି ନାମ ହେଲା ଆଜ୍ଞା ରହିଲା ମାତ୍ର ଆଠ ଗୋଟି ନାମ ଆଜ୍ଞା

0: କୁବେର ପ୍ରରୁଜିଣୀ ଆଣିଥିଲ ନ
1: ଧନୁର୍ଯ୍ୟ ନାମ ମତେ ଦେଲେ କୁଞ୍ଚନନ
0: ଆଚ୍ଛା ହେଲେ ଅର୍ଜୁନ ଦିତିକୃଷ୍ଣ ଫାଲ୍ଗୁନି ଧନୁ ଏଇ ଚାରି ଗୋଟି ନାମ ହେଲା ଆଜ୍ଞା ଆଉ ରହିଲା ମାତ୍ର ଛଅ ଗୋଟି ନାମ ଆଜ୍ଞା।

0: ଶୁକ୍ଳ ଚାରି ଅଶ୍ୱଚତା ହୁଏ ଆପଣଙ୍କର।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଲୋକଗୀତ କ୍ରମରେ ଭାରତ ଲୀଳା। ଏଥିର ବିଷୟବସ୍ତୁ ରହିଥିଲା ଅର୍ଜୁନ ସୁଭଦ୍ରା ପରିଣୟ। ଶୁଣିଲେ ଏହାର ଦ୍ୱିତୀୟ ଭାଗ। ପରିବେଷଣ କରିଥିଲେ ସନ୍ତୋଷ କୁମାର ପାଢ଼ୀ ଏବଂ ସାଥୀ। ଏଇଠି ଶେଷ ହେଲା ଆମର ଲୋକଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ଦିନ 11:31। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ମହିଳା ମହଲ। ଏହାର ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ଚନ୍ଦନ ମିଶ୍ର। ଆଜିର ଉପସ୍ଥାପନାର ବିଷୟବସ୍ତୁ ହୋଇଛି ଭାରତୀୟ ନାରୀ ସାବିତ୍ରୀ ଅମାବାସ୍ୟାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାରତୀୟ ନାରୀଙ୍କ ଆଦର୍ଶ ସାବିତ୍ରୀ। ସାକ୍ଷାତକାର ଶୁଣିବେ ମୋନାଲିସା ଆଚାର୍ଯ୍ୟ, କୁନି ପାଢ଼ୀ ଏବଂ ପୁଷ୍ପାଞ୍ଜଳି ପାଢ଼ୀଙ୍କୁ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ମହିଳା ମହଲ ଏହି ବିଜ୍ଞାପନ ପରେ।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନା କହୁଛି।
2: ପୁଣି ଥରେ
3: ଆପଣ ଡିଜିଟାଲ ଆରେଷ୍ଟ ଅଛନ୍ତି, ଅନ୍ୟ କୋଠରି ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ବସିବେ।
4: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଠ
4: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
5: କଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
3: ଆରେ
2: କାଟିଦେଲା,
5: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
2: ଫ୍ରଡ୍?
5: ପୋଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
6: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ହର ଘର ମେ କଇ କାହାନିୟାଁ ହୋତି ହୈ, କୁଛ ପୁରାନି ୟାଦେଁ କୁଛ ନୟେ ଲମ୍ହେ। ହର ଦୀବାର ହର କୋନା ଦାସ୍ତାଁ ବୟାଁ କରତା ହୈ।
8: ଔର ଇନ ପଲୋଁ କି ମଜବୁତ ନୀଭ ହୈ ଚେଟିନାଡ ସିମେଣ୍ଟ କା ମ୍ୟାକ୍ସ ଗ୍ରିଡ ସିମେଣ୍ଟ। 64 ସାଲୋଁ କି ବୁନିୟାଦ କେ ସାଥ ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କମ୍ପ ଚଏସ ଫର ୟୋର ହୋମ।

ନାରୀର ଦୃଢ଼ ଇଚ୍ଛା ଶକ୍ତି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଯେଉଁ ମମତାମୟୀ ନାରୀ ଜନନୀ ଭଗିନୀ କାୟା କନ୍ୟା ରୂପେ ବାଣ୍ଡି ଚାଲେ ମମତାର ଅମୃତ ସ୍ନେହର ସୁରଭି ପ୍ରେମର ପିୟୁଷ, ସେଇ ନାରୀ ଯେତେବେଳେ ଶକ୍ତି ସ୍ୱରୂପ ପାଲଟିଯାଏ ତା ନାରୀତ୍ୱରେ ନିର୍ପବିତ ହୁଏ ଅଗ୍ନିର ଲେଲିହାନ୍ ଶିଖା, ବଦଳିଯାଏ ସମୟର ଗତିପଥ, ଏମିତିକି ମୃତ୍ୟୁ ବି ପରାଜିତ ହୁଏ ନାରୀର ନିଷ୍ଠା ଓ ଇଚ୍ଛାଶକ୍ତି ଆଗରେ, ଯାହା ପ୍ରମାଣିତ କରେ ନାରୀ ନିଜେ ସ୍ୱୟଂ ସମ୍ପୂର୍ଣ୍ଣ ସ୍ୱୟଂ ସିଦ୍ଧା। ଶ୍ରୋତା ଭଉଣୀ, ଏକଥା ସତ, ନାରୀର ଜୀବନ କୁଶୁମିତ ଚଲାପଥ ନୁହେଁ, କଣ୍ଠଗୀତ ବନ୍ଧୁ ରାସ୍ତା। ତଥାପି ତ ନାରୀ ପ୍ରତି ପାଦେ ପାଦେ ପ୍ରମାଣିତ କରିଛି ସେ ଅବଳା ଦୁର୍ବଳା ନୁହେଁ। ନାରୀ ମୁହେ ନାରୀର କାହାଣୀକୁ ନେଇ ଆରମ୍ଭ କରୁଛୁ ଆଜି ମହିଳା ମହଲ କାର୍ଯ୍ୟକ୍ରମ। ଆଜି ଉପସ୍ଥାପନାରେ ମୁଁ ଚନ୍ଦନା ମିଶ୍ର।

ସାରା ବିଶ୍ୱରେ ଅନନ୍ୟ ଆମ ଭାରତୀୟ ସଂସ୍କୃତି ଆମ ପରମ୍ପରା। ଏଇ ସଂସ୍କୃତି ଓ ପରମ୍ପରା ପାଇତ ଭାରତ ବିଶ୍ୱ ବିଦିତ। ଆଉ ଏଇ ଭାରତୀୟ ସଂସ୍କୃତିରେ ନାରୀ ସଦା ସମ୍ମାନିତା, କାରଣ ସେ ସୀତା ସାବିତ୍ରୀ ଅରୁନ୍ଧତୀ ଅନୁସୟା ଲକ୍ଷ୍ମୀବାଇ ପଦ୍ମାବତୀଙ୍କ ବଂଶଜା, ଯିଏ ଯୁଗ ଯୁଗ ଧରି ସାର୍ଥକ କରିଆସିଛି ନିଜ ଦୁହିତା ଜନ୍ମ। ଭାରତୀୟ ନାରୀମାନଙ୍କ ମଧ୍ୟରେ ଏହି ଦୁହିତା ଶବ୍ଦର ମର୍ଯ୍ୟାଦା ଯେଉଁମାନେ ରକ୍ଷା କରିଆସିଛନ୍ତି ସେମାନଙ୍କ ମଧ୍ୟରେ ରାଜା ଅଶ୍ୱପତିଙ୍କ ଅଲିଅଳି କନ୍ୟା ଦ୍ୟୁମତ ସେନଙ୍କ ସତୀ ସାଧ୍ୱୀ ପୁତ୍ରବୋଧୁ ସତ୍ୟବାନଙ୍କ ପ୍ରାଣପ୍ରିୟ ପତ୍ନୀ ସାବିତ୍ରୀ ଅନ୍ୟତମ, ଯିଏ ନିଜ ତ୍ୟାଗ ତପସ୍ୟା ନିଷ୍ଠା ବାଗ୍ମିତା ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ପିତୃ ଆଉ ପତିକୁଳକୁ ଉଦ୍ଧାର କରିବା ସହ ମୃତ୍ୟୁକୁ ଜୟ କରି ପତିକୁ ପୁନଃଜୀବିତ କରିଥିଲେ। ତେଣୁ ତ ସାବିତ୍ରୀ ଆମ ଭାରତୀୟ ନାରୀର ଆଦର୍ଶ ହେବା ସହ ଦେବୀ ରୂପେ ପୂଜିତା। କେବଳ ସାବିତ୍ରୀ ନୁହନ୍ତି ଶ୍ରୋତା ଭଉଣୀ, ସାବିତ୍ରୀଙ୍କ ଭଳି ପ୍ରତ୍ୟେକ ଭାରତୀୟ ନାରୀ ପାଇଁ ତା ସ୍ୱାମୀ ଦେବତା। ତେଣୁ ତ ସ୍ୱାମୀଙ୍କୁ ଦେବତା ମାନି ଭାରତୀୟ ନାରୀ କହେ।

0: ଶ୍ରୋତା ଭଉଣୀ, ଏଠି ମୋ ମନରେ ପ୍ରଶ୍ନ ଉଠୁଛି, ସତରେ ପ୍ରତ୍ୟେକ ନାରୀ କ'ଣ ନିଜ ସ୍ୱାମୀଙ୍କୁ ଦେବତା ମାନନ୍ତି? ସମୟ ବଦଳିଛି, ଯୁଗ ବଦଳିଛି, ତା ସହ ବଦଳି ଚାଲିଛି ଆମ ଚାଲିଚଳନି, ଚିନ୍ତାଧାରା, ପୂଜା ଓ ପରମ୍ପରା। ତାହେଲେ ଆସନ୍ତୁ ଆଜି ଆମରି ମୁହଁରୁ ଆମରି କଥା ଶୁଣିବା ଆଉ ଜାଣିବା ଆମ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇଥିବା ସାବିତ୍ରୀ ବ୍ରତକୁ ନେଇ ଆମ ଶ୍ରୋତାଭଣୀଙ୍କ ମତ କ'ଣ?
1: ମୋନାଲିସା, ଆଗକୁ ଆମର ସାବିତ୍ରୀ ବ୍ରତ ଆସୁଛି, ସେଥିପାଇଁ ତମକୁ ସାବିତ୍ରୀ ବ୍ରତର ଅନେକ ଅନେକ ଅଭିନନ୍ଦନ।
2: ମ୍ୟାଡାମ ନମସ୍କାର, ଧନ୍ୟବାଦ ମୋତେ ଆପଣଙ୍କ ଶୋକୁ ନିମନ୍ତ୍ରଣ କରିଥିବାରୁ।
1: ଅନୁଭବ କଣ କରୁଛ ଏ ବ୍ରତକୁ ନେଇକି, ପ୍ରିପାରେସନ ସବୁ କେମିତି କରିଛ, ଆମକୁ ଟିକେ ନିଜ ଅନୁଭୂତି କହିବ?
2: ପିଲାବେଳେ ଦେଖି ଆସୁଛି ଯେ ମାଙ୍କୁ ଆମ କଲୋନି ସବୁ ଲେଡି ମାନେ ମିଶିକି ସାବିତ୍ରୀ ବ୍ରତ କରନ୍ତି, ଯେହେତୁ ମୁଁ ସମ୍ବଲପୁରରୁ ବିଲଙ୍ଗ କରୁଛି, ତ ସେଥିପାଇଁ ବୋଲି ଆମର ସେପଟରେ ସାବିତ୍ରୀ ବ୍ରତ ଯୋଉଭଳି ଭାବରେ କରାଯାଏ, ତ ସେଇ ପ୍ରିପାରେସନ କୁ କରିବାରେ ମୁଁ ହେଲ୍ପ କରିଛି, ତେଣୁ ସେସବୁ ଜିନିଷ ଟିକେ ଟିକେ ଆଇଡିଆ ଥିଲା।
1: କେମିତି ପାଳନ କରନ୍ତି ସାବିତ୍ରୀ ବ୍ରତ ତାହା ଆମ ସହିତ ମଧ୍ୟ ଟିକେ ବାଣ୍ଟ, ଆମେ ବି ଜାଣିବାକୁ ଚାହିଁବୁ ନିଶ୍ଚୟ।
2: ଆଜ୍ଞା, ସମ୍ବଲପୁରରେ ଆମର ସାବିତ୍ରୀ ବ୍ରତ ଯେତେବେଳେ ହୁଏ, ସେଇଠି ଆମର ଲେଡିଜ ମାନେ ଯେତିକି ଗୋଟିଏ ଜାଗାରେ କରିବାକୁ ପସନ୍ଦ କରନ୍ତି, ପ୍ରଥମେ ଯୋଉ ଜାଗାରେ ସାବିତ୍ରୀ ବ୍ରତ ହବ ସେଇ ଜାଗାଟାକୁ ପ୍ରଥମେ ଭଲସେ ସଫା ସୁତରା କରାଯିବ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଗୋଟେ ତୁଳସୀ ଗଛ ଆଉ ଗୋଟେ ଓପ ଗଛର ତାକୁ ରଖାଯାଏ। ତାପରେ ସମସ୍ତେ ଯିଏ ଯାହା କରୁ ନିଜର ନୂଆ ନୂଆ ବସ୍ତ୍ର ପିନ୍ଧିକି ଆସିବେ, ଆଉ ଗୋଟେ ନୂଆ ନୂଆ ବସ୍ତ୍ର ଧରିକି ଆସନ୍ତି, ସେଟାକୁ ଚଢାଯାଏ। ଆଉ ଆମର ଯୋଉ ତୁଳସୀ ଓପ ଗଛ ମୂଳରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସହିତ ସତ୍ୟବ ଆଉ ସାବିତ୍ରୀଙ୍କର ମଧ୍ୟ ପ୍ରତିମା ସ୍ଥାପନ କରାଯାଏ। ତାପରେ ସେଇଠି ଆପଣଙ୍କର ସିନ୍ଦୁର ହେଲା, ଚୁଡି ହେଲା,
1: ସିମନ୍ତିନୀ ମାନଙ୍କର ଯୋଉଟା ସନ୍ତ ବୋଲି ଆମେ କହୁ, ଚୁଡି ସିନ୍ଦୁର ଯାହା କିଛି ଆମେ ବ୍ୟବହାର କରୁ।
2: ତାପରେ ଆମର ଯେମିତି ପୂଜା ବି ହୁଏ, ତାପରେ ଆମର ବ୍ରତର ଯୋଉ ବହି ପଢନ୍ତି, ତାପରେ ପୂଜା ସରିଲାପରେ ଆଳତୀ ହବ, ଭୋଗ ଲାଗିବ। ଆଉ ଗୋଟେ ମୁଖ୍ୟ ଜିନିଷ ହଉଛି ଆମର ମୁଗ ଆଉ ଗୁଳ କିମ୍ବା ଚିନିରେ ପ୍ରସ୍ତୁତ ହେଇଥାଏ ଯୋଉ ଜିନିଷ ହେଲେ ତାକୁ କଣ କରାଯାଏ। ଏସବୁ ଜିନିଷ ସରିଲା ପରେ ତମର ସ୍ତ୍ରୀ ଲୋକଙ୍କୁ ଯାହା ଥିବେ ସେମାନେ ବେଢା ଗ୍ରହଣ କରନ୍ତି, ଗୋଟେ ଚୁଡି ସପ୍ତାହ ଭିତରୁ ଗୋଟେ ଆଉ ଗୋଟେ ହଳଦୀ, ଏଭଳି ଭାବେ ସାତ ଥର ବେଢା ଗ୍ରହଣ କରନ୍ତି ଗୋଟେ ଇଏ କରିକି।
1: ତ ଏଇଭଳି ଭାବେ ସେପଟେ ସାବିତ୍ରୀ ବ୍ରତ ପାଳନ୍ତି, କିନ୍ତୁ ଗଞ୍ଜାମରେ କିଛିଟା ଭିନ୍ନ ଆମର ବ୍ରତ ପାଳନ କରାଯାଏ। ସମ୍ବଲପୁରରୁ ଗଞ୍ଜାମ ପରମ୍ପରାରେ କିଛିଟା ତ ଭିନ୍ନତା ଆସିବ, ତାକୁ ନେଇକି ମନରେ କଣ ଅନୁଭବ କରୁଛ, କେମିତି ଭାବେ ପ୍ରିପାରେସନ କରୁଛ ସାବିତ୍ରୀ ବ୍ରତର?
2: ଯେହେତୁ ମୋ ମା ଗଞ୍ଜାମରେ ବିଲଙ୍ଗ କରୁଛନ୍ତି, ମାଉସୀ କରନ୍ତି, ସେତିକି ତାଙ୍କଠୁ ମୁଁ ଜାଣିଛି କି ତୁଳସୀ ଉପରେ ପ୍ରତିମାକୁ ବନାଇକି ତାପରେ ସାବିତ୍ରୀ ସତ୍ୟନାଙ୍କୁ ସ୍ଥାପନା କରାଇକି ପୂଜା ବି ସେମିତି ହୁଏ। ଆଉ ଆମର ସମ୍ବଲପୁର ଆଉ ଗଞ୍ଜାମ ଭିତରେ ଗୋଟେ ଡିଫରେନ୍ସ ହଉଛି ଏଇଟା, ଆମର ବେଢା ଭ୍ରମଣ କରନ୍ତି ଆଉ ଏଇଠି ସେଗୁଡ଼ା ବଧେ ବଧେ
1: ନାହିଁ, ବେଢା ଭ୍ରମଣ ଆମର ଏଠି ନାହିଁ। ସେଇଟା ଯୋଉଟା ତମେ କହିଲ ସେଇଟା ଆକ୍ଚୁଆଲି ବଟା ସାବିତ୍ରୀ ପୂଜା କରାଯାଏ ଆମର ଏଠି, କିନ୍ତୁ ଗଞ୍ଜାମରେ ଶିଳ ଶିଳ ପୁଅକୁ ହିଁ ପୂଜା କରାଯାଏ। ତ ମୋନାଲିସା, ପୂଜାର ପୂର୍ବ ପ୍ରସ୍ତୁତି ତ ସରିଛି, ସାବିତ୍ରୀ ବ୍ରତ ପାଳନର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ, ତ ତମେ କଣ ଭାବୁଛ, କି ଉଦ୍ଦେଶ୍ୟ ନେଇକି ଆମେ ପାଳନ କରୁ ସାବିତ୍ରୀ ବ୍ରତକୁ?

0: କୁହାଯାଏ, ତ
1: ଗୋଟେ ଦୁଇ କୂଳ ଗୁଣ୍ଡା
0: ନିଶ୍ଚୟ, ତ ଯେମିତି ସାବିତ୍ରୀ ତାଙ୍କର ପତିକୂଳ ଆଉ ପିତୃକୂଳକୁ ଉଦ୍ଧାର କରିଥିଲେ, ସେମିତି ଏ
1: ଆଜ୍ଞା
0: ବ୍ରତର ଆଉ ଗୋଟେ ମୂଳ ଉଦ୍ଦେଶ୍ୟ ହେଲା ଦୁହିତ ଜୀବନକୁ ସାର୍ଥକ କରିବା। ମୁଁ ଆଶୀର୍ବାଦ କରିବି ଜୀବନ ସାରା ତୁମେ ହାତରେ ଶଙ୍ଖ ଆଉ ମଥାରେ ସିନ୍ଦୁର ପିନ୍ଧିଥାଅ, ସ୍ୱାମୀ ସୁହାଗିନୀ ହେଇକି ସୁଖରେ ସ୍ୱାମୀଙ୍କ ସହିତ ସଂସାର କର।
1: ବହୁତ ବହୁତ ଧନ୍ୟବାଦ ଜନାଇ। ମୁଁ ମଧ୍ୟ କାମନା କରିବି ଯେ ଆପଣଙ୍କ ମଥାରେ ମଧ୍ୟ ସିନ୍ଦୁର ଆଉ ହାତରେ ଚୁଡି ସବୁବେଳେ ସୁନ୍ଦର ଦେଖାଯାଉ, ସେମିତି ପାଳନ କରନ୍ତୁ।
0: ବହୁତ ବହୁତ ଧନ୍ୟବାଦ ମନଲିସା, ଏତିକି ଦରକାର ଗୋଟେ ସ୍ତ୍ରୀ ପାଇଁ। ଆଜି ପ୍ରାର୍ଥନା କରିବା ଭଗବାନଙ୍କ ପାଖରେ ଯେ ସବୁ ସ୍ୱାମୀଙ୍କ ଜୀବନ ହସ ଖୁସିରେ କଟୁଥିଲେ ସ୍ୱାମୀଙ୍କ ସହିତ।

0: ଶ୍ରୋତା ଭଉଣୀ, ସତରେ କ'ଣ ସ୍ୱାମୀଙ୍କ ପାଇଁ ସମସ୍ତଙ୍କ ମନରେ ଏଇ ମନୋଭାବ ରହେ? ତେବେ ଆଜିର ଯୁବପିଢ଼ି ଓ ସେମାନଙ୍କ ଚଳନୀକୁ ନେଇ ବୈଜ୍ୟଙ୍କ ମନରେ ଏ କ୍ଷୋଭ କାହିଁକି?
1: ମାଉସୀ ନମସ୍କାର।
2: ହଁ ନମସ୍କାର।
1: ମାଉସୀ, ଆଗକୁ ଆମର ସାବିତ୍ରୀ ବ୍ରତ ଆସୁଛି, ତ ସାବିତ୍ରୀ ବ୍ରତ ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
2: ଧନ୍ୟବାଦ।
1: ମାଉସୀ, ଆପଣଙ୍କ ବିବାହ କେତେ ବର୍ଷ ହେଲା?
2: ବର୍ତ୍ତମାନ 53 ବର୍ଷ ହେଲା।
1: ଏଇ ଯୋଉ 53 ବର୍ଷ ବିବାହ ଭିତରେ ଆପଣ ତ ପ୍ରତିବର୍ଷ ଆମର ସାବିତ୍ରୀ ବ୍ରତ ପାଳନ କରିଥିବେ?
2: ହଁ ନିଶ୍ଚୟ।
1: କେମିତି ଭାବେ ପାଳନ କରିଥିଲେ? ନୂଆ ବାହା ହେଇକି ଆସିଲା ବେଳେ ଆପଣ କେମିତି ସାବିତ୍ରୀ ବ୍ରତ କରିଥିଲେ, ଆଉ ଏବେ ସାବିତ୍ରୀ ବ୍ରତ ସବୁ କେମିତି ହେଉଛି, ଆପଣଙ୍କ ସେଇ ଅନୁଭୂତି କୁ ଆମ ସହ ବାଣ୍ଟିବେ?
2: ଆଗର ପ୍ରଥା ପରମ୍ପରା ବର୍ତ୍ତମାନ ପ୍ରାୟ ତ ପାଇ ବସିଲାଣି। ଆମେ ଯେତେବେଳେ ବାହାକି ଆସିଲୁ, ସ୍ୱାମୀ ନାହିଁ ବୋଲି ଅଲଗା ଗୋଟେ ମନୋଭାବ ଥିଲା। ମଙ୍ଗଳ ଉଦ୍ଦେଶ୍ୟରେ ସାବିତ୍ରୀ ପୂଜା କରାଯାଏ, କିନ୍ତୁ ବର୍ତ୍ତମାନ ଏଇଟା ଗୋଟେ ପାଲଟି ଯାଇଛି। ଗୋଟେ ଫାର୍ଷ୍ଟ ସ୍ୱାମୀ ପାଇଁ ଯୋଉ ଭକ୍ତି ଖାତିର ଥିଲା, ସମ୍ମାନ ଥିଲା, ସେଇଟା ବର୍ତ୍ତମାନ ନାହିଁ। ବର୍ତ୍ତମାନ ସ୍ୱାମୀ ହେଉଛନ୍ତି ଫ୍ରେଣ୍ଡ, ସାଙ୍ଗ, ତେଣୁ ସେ ଥିଲି ଆଉ ନାହିଁ। ଆମେ କରୁଥିଲୁ ମିଷ୍ଟା ସହିତ ଉପରେ କରୁଥିଲୁ, ସକାଳୁ ଉଠି ନିଜ ନୃତ୍ୟ କାମ ସାରି ସ୍ୱାମୀଙ୍କ ମଙ୍ଗଳ କାମନା କରିକି ଉପବାସ ରହୁଥିଲୁ ମିଷ୍ଟାରେ। ଆଉ ପ୍ରାୟ ମଧ୍ୟାହ୍ନ ପୂଜା, ଏଇଟା ଦିନ ଦୁଇଟା ଦୁଇଟା ପରେ ପୂଜା କରୁଥିଲୁ। କରିକି ଯାହା ପୂଜା କରିବୁ ଭୋଗ, ସେଇ ଫଳ ପତ୍ର ଖାଇ ସ୍ୱାମୀଙ୍କୁ ଉଚ୍ଛେଦ କଲା ପରେ ତାପରେ ଆମେ ସେ ଯାଇ ସେଇ ପ୍ରସାଦ ଖାଇକି ରହୁଥିଲୁ। ଉଦ୍ଦେଶ୍ୟ ଏକମାତ୍ର ସେ ସାବିତ୍ରୀ ଯେମିତି ସତ୍ୟମାନଙ୍କୁ ଦୀର୍ଘ କାମନା କରିବା ପାଇଁ ଆଣିଥିଲେ, ସ୍ୱାମୀଙ୍କୁ ଦୀର୍ଘ କାମନା କରି କହୁଥିଲେ। କିନ୍ତୁ ଆଜି କୋଉ ଦେଖେଇବା ପାଇଁ ସାବିତ୍ରୀ ପୂଜା କରାଉଛି? କିଏ କଣ ଶାଢୀ କିଣିଲେ ମୁଁ ତା ଦୋଗୁ ଶାଢୀ କିଣିବି, କିଏ କଣ ଫେସନ ବଢୁଛି ମୁଁ ତା ଦୋଗୁ ଫେସନ ବଢି। ଯୁଗ ପରିବର୍ତ୍ତନ ହେଇଛି, ଲୋକଙ୍କ ମନୋଭାବ ପରିବର୍ତ୍ତନ ହେଇଯାଇଛି, ଆଉ
1: କିନ୍ତୁ ସେ ମନୋଭାବ ନାହିଁ। ଏବେ ବି ଅଛନ୍ତି ଯେଉଁମାନେ ସ୍ୱାମୀଙ୍କର ଶୁଭ ମନାସୁଛନ୍ତି ବା ମଙ୍ଗଳ କାମନା।
2: ଆମେ ତା ଘର ଉଦାହରଣ ଆମେ ଦଉ, କିନ୍ତୁ ବର୍ତ୍ତମାନ ସୁପିଲାଙ୍କ ସାଙ୍ଗରେ ଆମେ ତାହେଲେ ଚଳିପାରୁନୁ।
1: ସେତେବେଳେ ପୂଜା ବିଧି ସବୁ କେମିତି ଥିଲା, ଆଉ ଏବେ ତାର କଣ ପରିବର୍ତ୍ତନ ଆପଣ ଦେଖୁଛନ୍ତି?
2: ଆଗକୁ ଯୋଗାଡ଼ କରିବୁ ଆମେ, କୋଉ ଆସିବ, ଫଳ ଆସିବ, କେମିତି ସବୁ ଯୋଗାଡ଼ କରିବା। ଆଉ ଶାଢୀ ପିନ୍ଧିବି, ମୋ ଶାଢୀ ପିନ୍ଧିବି, ପୂଜା ବସ ଏମିତି ମନୋଭାବ ଥିଲା। ମଠା କରିବି ପିନ୍ଧିକି ନିଷ୍ଠା ସହକାରେ ଭକ୍ତ ଭାବରେ ସ୍ୱାମୀଙ୍କ ମନୋକାମନା କରିକି ଉପାସ କରାଯାଉଥିଲା।
1: କେମିତି କରୁଥିଲେ? ଶିଳରେ ପୂଜା କରୁଥିଲେ ନା ମନ୍ଦିର
2: ପୂଜା ପାଇଁ ଯାହା ଯୋଗାଡ଼ କରି ରଖିବୁ? 15 ଜଣ ଶିଳ ମିଶି ପୂଜା ଆସନ୍ତି, ଶିଳକୁଆ ରଖା ହବ, ଶିଳକୁଆରେ ଖାଦ୍ୟ ସଜା ହବ, ତାକୁ ଲକ୍ଷ୍ମୀନାରାୟଣ ପ୍ରକାର ରଖା ହବ। ପୂଜା ଆସିକି ଗୀତ କଥା ପାଦୁକ କଥା କରନ୍ତି, କଲାପରେ ସେଠି ସବୁ ସବୁ ଅୟ ସ୍ତ୍ରୀ ମାନେ ବସିବେ। ପୂଜା ସରିଲା ପରେ ସମସ୍ତେ ପରସ୍ପରକୁ ସିନ୍ଦୁର ପିନ୍ଧିବେ, ପୁତ୍ର ମାନେ ବଡ ମାନଙ୍କୁ ପ୍ରଣାମ କରିବେ, ସ୍ୱାମୀମାନେ ଯଦି ଆସିଛନ୍ତି ସ୍ୱାମୀମାନଙ୍କୁ ପ୍ରଣାମ କରିବେ। ତାପରେ ପୁରୋହିତକୁ ପ୍ରସାଦ ଦେଇକି ତାକୁ ବିଦାୟ କଲା ପରେ ସ୍ୱାମୀଙ୍କୁ ସନ୍ତୁଷ୍ଟ କଲା ପରେ ନିଜେ ପ୍ରସାଦ ପାଳ କରୁଥିଲୁ ସମସ୍ତେ ମିଶି ଗୋଟେ ଜାଗାରେ। ସେ ଆନନ୍ଦ, ସେ ଯୋଉ ଆନନ୍ଦ ସେଟା ବର୍ତ୍ତମାନ ଖାଲି ଆମେ ମନେ ମନେ ହିଁ ପକଉଛୁ, ଛୁଟି ହେଇ ରହିଯାଇଛି। ଆଜି ସେ ସବୁ ନାହିଁ।
1: ପୂଜାରେ କଣ ପରିବର୍ତ୍ତନ ଆସିଛି? ଆମେ ତ ସେତେବେଳେ ତ ଆପଣ ମାନେ ଘରେ ପୂଜା କରୁଥିଲେ, ଶିଳ ଶିଳ ପୁଅ ରୋଷେଇକି, ଏବେ ସମସ୍ତେ ମନ୍ଦିରରେ ପୂଜା କରନ୍ତି।
2: ସାଥି ପାଇଲେ ବାସ ଆଜି ସାବିତ୍ରୀ ପୂଜା ଆସ, ଦିନ ଦିନ କରିବାକୁ ପଡିବ। ବାସ ମନ୍ଦିର ଯେ କଣ ଭୋଗ ଆସେ, ଆସିଲା ପରେ ଛୁଆ ନର୍ମାଲ ଲାଇଫ, ସେଇ ଚାହା ପିଆ। ଆମେ କଣ ଗୋଟିଏ ନିଶ୍ଚୟରେ ପୂଜା କରୁଥିଲୁ, ଫଳ ଟିକେ ମାତ୍ର ଖାଇବୁ, ଫଳ ଆସିଲା ଯାହା ମୁଗ ମୁଗ ଦୁଆ ଯାହା କରି
1: ଖାଦ୍ୟ ଖାଉନୁ, ଆମେ
2: ମୁଣ୍ଡା ଖାଦ୍ୟ ଖାଉନୁ। ସେ କେବଳ ଫଳ ପାଇଲା, ଉପାସ ରହିକି ନିଷ୍ଠାରେ, କେବଳ ଏକମାତ୍ର କାମନା ସ୍ୱାମୀଙ୍କ ଆରୋଗ୍ୟ ଆଉ ଦୀର୍ଘ କାମନା ଆଉ ପରିବାର ଉନ୍ନତି। ସାବିତ୍ରୀ ଉଦ୍ଧାର କରିଥିଲେ ସେଇ ଦୋଷ ନେଇ କରାଯାଏ
1: ସାବିତ୍ରୀ,
2: ବାପା ଘର କୁଳ ଶାଶୁଘର କୁଳ ସମସ୍ତଙ୍କର ଉନ୍ନତି ପାଇଁ କରିଥିଲେ ସେଇ ମାନସିକ କରିକି, ବର୍ତ୍ତମାନ ସେଟା ନାହିଁ।
1: ଆପଣ କଣ ଭାବୁଛନ୍ତି ଯୁବପିଢ଼ିକୁ ଆପଣ କଣ କହିବା ପାଇଁ ଚାହିଁବେ ଯେ ବ୍ରତର ଉଦ୍ଦେଶ୍ୟ କଣ, ଆଉ ଏହାକୁ କିଭଳି ଭାବେ ପାଳନ କରିଛି?
2: ଆଜି ଯୁବପିଢ଼ି ମୋର ଗୋଟିଏ ମଧ୍ୟ ମୁଁ ବାର୍ତ୍ତା ଦେଇପାରିବି, ଯେ ସଂସ୍କୃତି ସଂସ୍କାର ପରମ୍ପରାକୁ ଭୁଲି ଯାଆନ୍ତୁ ନାହିଁ। ସଂସ୍କୃତି ପରମ୍ପରା ଉଦ୍ଦୀପିତ ରଖିବା, ଆମର ମଙ୍ଗଳ ହବ। ବିବାହ ହେଲା ପରେ ଘରର ଦୁଇ ହିସାବରେ ବୋଉ ହିସାବରେ ନିଜ କର୍ତ୍ତବ୍ୟ କରୁ, ସୁତରାଂ ରୀତି ନିୟମକୁ ବଜାୟ ରଖିବା ପାଇଁ
1: ସାବିତ୍ରୀ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ମୃତ୍ୟୁକୁ ଜୟ କରିପାରିଥିଲେ, ସ୍ୱାମୀଙ୍କୁ ଫେରାଇ ଆଣିପାରିଥିଲେ, ସେଇ ଭିତରେ ରହିବା
2: ଦରକାର। ସ୍ୱାମୀଙ୍କୁ ସମ୍ମାନ ଦେବା ଦରକାର, ରୀତି ପରମ୍ପରାକୁ ମାନନ୍ତୁ, ପରିବାରକୁ ସୁସ୍ଥ କରନ୍ତୁ।

0: ଅନୁଗାମିନୀ ହୋଇ ଅସତ୍ କାର୍ଯ୍ୟରୁ ତାଙ୍କୁ ନିବୃତ୍ତ କରାଇ ନିଃସ୍ୱାର୍ଥପର ଭାବେ ଜୀବନର ପ୍ରତିଟି ମୁହୂର୍ତ୍ତରେ ଯେ ସ୍ୱାମୀଙ୍କ ସହ ସୁଖଦୁଃଖ ବାଣ୍ଟି ନିଏ, ସେ ହିଁ ହେଉଛି ପ୍ରକୃତ ସହଧର୍ମିଣୀ। ଆଉ ଏହି ସହଧର୍ମିଣୀର ପ୍ରଥମ କର୍ତ୍ତବ୍ୟ ହେଲା ସ୍ୱାମୀଙ୍କ ସୁଖମୟ ଦୀର୍ଘ ଜୀବନର କାମନା। ତେବେ ଆସନ୍ତୁ ନା, ନଥାଉ ପଛେ ନୂଆ ଶାଢ଼ୀ ଚୁଡ଼ି ଶଙ୍ଖା ସିନ୍ଦୁରର ଆଡ଼ମ୍ବର, ନଥାଉ ପଛେ ଆମ୍ବ ପଣସ ତାଳ ଖଜୁରୀର ପୂଜା ସମ୍ଭାର। ସାବିତ୍ରୀଙ୍କ ମନ ନେଇ ନିଷ୍ଠାରେ ସ୍ୱାମୀ ଆଉ ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ଆମେ ପାଳିବା ସାବିତ୍ରୀ ବ୍ରତ।
1: ଉତ୍କଳୀୟ ପରମ୍ପରାରେ ଅନେକ ଗୁଡ଼ିଏ ବ୍ରତର ଅବତାରଣା କରାଯାଇଛି। ତନ୍ମଧ୍ୟରୁ ସାବିତ୍ରୀ ବ୍ରତ ପାଳନ ପ୍ରତିବ୍ରତ ଶିରୋମଣି ସଧବା ନାରୀମାନଙ୍କ ନିମନ୍ତେ ଏକ ପରମ ପବିତ୍ର ନିଷ୍ଠାପନ ବ୍ରତ। ଏହି ବ୍ରତଟି ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଏହି ବ୍ରତ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଧବା ସ୍ତ୍ରୀଙ୍କର ଶାଶୁ ଶ୍ୱଶୁରଙ୍କ ପ୍ରତି ସୌଜନ୍ୟତା ଓ ନିଜର ପରମ ପୂଜ୍ୟ ପତିଙ୍କର ଦୀର୍ଘାୟୁ କାମନା କରିବା। ଏହି ବ୍ରତ ପାଳନ କରିବା ପଛରେ ଏକ ପୌରାଣିକ ତଥ୍ୟ ଭିତ୍ତିକ କଥାଟିଏ ଅଛି। କଥାଟିଏ ହେଲା ରାଜା ପଶୁପତିଙ୍କର ଏକମାତ୍ର କନ୍ୟା ସାବିତ୍ରୀ ବନବିହାର ସମୟରେ ରୂପ ଲାବଣ୍ୟ ଯୁକ୍ତ ଯୁବକ ସତ୍ୟବାନଙ୍କ ପ୍ରତି ଆସକ୍ତ ହୋଇ ତାଙ୍କୁ ପତି ରୂପେ ବରଣ କରିବାକୁ ମନସ୍ଥ କଲେ। କିନ୍ତୁ ରାଜ୍ୟ ବିହୀନ ଅନ୍ଧ ବିମତ ସେନଙ୍କ ପୁତ୍ର ସତ୍ୟବାନଙ୍କ ଆୟୁ କମ ଦିନର ଥିଲା। ଏଣୁ ମା ସାବିତ୍ରୀ ଜାଣିଥିଲେ ଜ୍ୟେଷ୍ଠ ଅମାବାସ୍ୟା ଦିନ ସତ୍ୟବାନଙ୍କ ଆୟୁଷର ପରିସମାପ୍ତି ଘଟୁଛି। କାଳକ୍ରମେ ବିବାହ ପରେ ଜ୍ୟେଷ୍ଠ ଅମାବାସ୍ୟା ଉପନୀତ ହେଲା। ଲକ୍ଷ୍ମୀ ନାରାୟଣଙ୍କ ପୂଜା ନିମନ୍ତେ ସମସ୍ତ ଆୟୋଜନ ପ୍ରକୃତରେ ବାପ ଘରୁ କାଚ ମାଳି ଅଳତା ସିନ୍ଦୁର ପୂଜ୍ୟ ନିମନ୍ତେ ସାମଗ୍ରୀ ନୂତନ ଶାଢ଼ୀ ଇତ୍ୟାଦି ଉପହାର ଦିଆଯାଏ। ଶାଶୁ ଘରେ ଝିଅମାନେ ସାବିତ୍ରୀ ବ୍ରତ ପାଳନ କରନ୍ତି। ସେହିଦିନ ସକାଳୁ ଉଠି ସ୍ନାନ ଶୌଚ ହୋଇ ମୁଗ ବତୁରାନ୍ତି ଓ ପୂଜା ସାମଗ୍ରୀ ସହ ଘିଅ ଦୀପଟିଏ ଜଳାଇ ଲକ୍ଷ୍ମୀ ନାରାୟଣଙ୍କ ଉପାସନାରେ ବ୍ରତୀ ହୁଅନ୍ତି। ଗୋଟିଏ ଶିଳ ଗୁହରେ ହଳଦୀ ମାଖି ସେଥିରେ ସିନ୍ଦୁର ଅଳଙ୍କାର ସଜାଇ ପୂଜା କରନ୍ତି। ସାବିତ୍ରୀ ଉକ୍ତ ଦିନ ବଣକୁ ସ୍ୱାମୀ ସଙ୍ଗେ ଗଲା ପରେ ସ୍ୱାମୀଙ୍କର ମୃତ୍ୟୁ ହୁଏ। କିନ୍ତୁ ସାବିତ୍ରୀ ଯମରାଜାଙ୍କ ସହ ତର୍କ ବିତର୍କ କରି ଘରର ମଙ୍ଗଳ ନିମନ୍ତେ ସମସ୍ତ ବରପ୍ରାପ୍ତ ପରେ ଶେଷରେ ମୃତ୍ୟୁ ଦେବତାଙ୍କ ଠାରୁ ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ। ଏହି ଆଦର୍ଶକୁ ଚରିତାର୍ଥ କରିବା ପାଇଁ ଆବହମାନ କାଳରୁ ସତୀ ସାଧ୍ୱୀ ନାରୀମାନେ ପବିତ୍ର ମନରେ ନିଷ୍ଠାର ସହ ପୂଜା କରି ଶେଷରେ ଶାଶୁ ଶ୍ୱଶୁର ଓ ପତି ଦେବତାଙ୍କ ଚରଣ ସ୍ପର୍ଶ କରି ଅହ୍ୟ ସୁଲକ୍ଷଣ ହେବା ପାଇଁ ଆଶୀର୍ବାଦ ନେଇ ପ୍ରସାଦ ସେବନ କରନ୍ତି। ଏହି ବ୍ରତଟି ସତବା ନାରୀମାନେ ଏକତ୍ର ହୋଇ ପାଳନ କରନ୍ତି। କେତେକ ସ୍ଥାନରେ ମନ୍ଦିରରେ ମଧ୍ୟ ପୂଜକଙ୍କ ଦ୍ୱାରା ଏହି ପୂଜା କରାଯାଏ।
0: ଘରେ ଶିଳ ଶିଳପୁଆ ସ୍ଥାପନ କରି ହେଉ ବା ମନ୍ଦିରର ମୂର୍ତ୍ତି ସମ୍ମୁଖରେ, ବଟ ଗଛ ମୂଳେ ବଟ ସାବିତ୍ରୀ ରୂପେ ହେଉ ବା ତୁଳସୀ ଚଉରା ମୂଳେ ସାବିତ୍ରୀ ପୂଜା, ଏହି ପୂଜାର ମୂଳ ଉଦ୍ଦେଶ୍ୟ ତ ସ୍ୱାମୀଙ୍କ ଦୀର୍ଘ ଜୀବନର କାମନା, ଦୁହିତା ଜୀବନର ସାର୍ଥକତା। ତେଣୁ ତ ସେଇଦିନ ଆମେ ପୂଜିଥାଉ ଲକ୍ଷ୍ମୀନାରାୟଣଙ୍କୁ। ଆସନ୍ତୁ ନା, ହାତରେ ଶଙ୍ଖା ମଥାରେ ସିନ୍ଦୁର ନେଇ ସିମନ୍ତିନୀ ଭାବେ ସ୍ୱାମୀଙ୍କ ସହ ସୁଖମୟ ସଂସାର ଗଢ଼ିବାର କାମନା ନେଇ ଲକ୍ଷ୍ମୀନାରାୟଣଙ୍କ ଚରଣ ବନ୍ଦନା କରିବା।

ଶ୍ରୋତା ଭଉଣୀ, ଲକ୍ଷ୍ମୀ ନାରାୟଣଙ୍କ ଶୁଭାଶିଷରେ ଆପଣ ଶ୍ରୀମନ୍ତିନୀ ହୋଇ ସ୍ୱାମୀ ସହ ସୁଖରେ ସଂସାର କରନ୍ତୁ, ଏହି ଶୁଭକାମନା ସହ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ତେବେ ଯିବା ପୂର୍ବରୁ ଆଗକୁ ଆସୁଥିବା ସାବିତ୍ରୀ ବ୍ରତ ପାଇଁ

0: ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ

0: ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କୁ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात है।
2: ये सम्मान एनडीआरएफ के समस्त बल के सेवा साहस शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। 2 ବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀ କୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର 37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମ୍ଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ୍ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନ୍ଙ୍କ ନାମ ଘୋଷଣା କରାଯାଇଛି। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ପୁରୁଷ ମିଳିତ ବର୍ଗରେ

0: ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ବିଶ୍ୱର 12 ନମ୍ବର ମାନ୍ୟତାପ୍ରାପ୍ତ ଦୁଇଥରର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଡେନମାର୍କର ଆମିଲିଏ ସ୍କୁଲ୍ସଙ୍କୁ ସିଧାସଳଖ 21-13 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଆକାନେ ଆମାଗୁଚିଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ଏବଂ ଚିରାଗ ମାଲେସିଆ ପ୍ରତିପକ୍ଷଙ୍କୁ ହରାଇ ପ୍ରି କ୍ୱାର୍ଟର ଫାଇନାଲ୍ରେ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 wicketରେ ପରାସ୍ତ କରିଛି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ଆପତ୍ତି ଉଠାଇଛି। ନୂଆଦିଲ୍ଲୀଠାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି, ବିଗତ 22 ବର୍ଷ ହେଲା ଶ୍ରୀ ଗାନ୍ଧୀ ସାଧାରଣ ଜୀବନ ବିତାଉଥିଲେ ମଧ୍ୟ 54 ଥର ବିଦେଶ ଗସ୍ତ କରିଛନ୍ତି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି, ଶ୍ରୀ ଗାନ୍ଧୀ ବିଦେଶ ଗସ୍ତ ପାଇଁ ବ୍ୟକ୍ତିଗତ ଭାବେ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India asserts BRICS expected to play a constructive role amid global uncertainty and economic challenges. Two-day BRICS foreign ministers meeting begins in New Delhi. India and UAE set to take bilateral ties to next level during Prime Minister Narendra Modi's visit to Abu Dhabi tomorrow. Congress leader V.D. Satheeshan to be Chief Minister of Kerala. Home Minister Amit Shah says India has emerged as a global leader and first responder in disaster management. US President Donald Trump and Chinese President Xi Jinping hold crucial talks in Beijing. Iran war, global energy crisis, tariffs and trade tensions high on agenda. And in badminton, India's PV Sindhu and men's doubles pair of Sattvik Sairaj Ranki Reddy and Chirag Shetty enter quarterfinals of Thailand Open. India today asserted that expectations are growing for BRICS to play a constructive role amid global uncertainty and economic challenges. External Affairs Minister Dr. S. Jayashankar stated this in his opening remarks on the commencement of the two-day BRICS foreign ministers meeting in New Delhi today. The meeting is being chaired by Dr. Jayashankar. Foreign ministers and heads of delegation from BRICS member countries and partner nations are participating in the meeting. Speaking on the occasion, External Affairs Minister Dr. S. Jayashankar said many countries continue to face challenges on energy, food, fertilizer and health security, and BRICS can help them respond more effectively.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶ ପାଇଁ ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଖଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ

0: ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରି ଦେଇଥାଏ। ରାଷ୍ଟ୍ରପତିଙ୍କ ଧୈର୍ଯ୍ୟ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଣ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000 ନାଗରିକ ସେବା ପ୍ରଦାନ କରି ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରିଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25 ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 ତାରିଖରେ 2 ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼

ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ ସିବିଏସ୍ଇ, ଆଇସିଏସ୍ଇ ଓ 9 ଜଣ ବିଏସ୍ସି ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର ତିନି ରଥର 4 ଲେଖାଏଁ ମୁହାଣ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁଖମ୍ବି ଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ ତିନି ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ ତିନି ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ଗୁଡ଼ିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ପ୍ରାଣୀଧନ ବିଭାଗ ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଳ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 70 ଜଣ ଗ୍ରହଣଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଜୁଲାଇ 1ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଏଭଳି ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 6.6 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଆସନ୍ତୁ ବର୍ତ୍ତମାନ ଶୁଣିବା ଆମର NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଭଙ୍ଗନା
1: ହେମ ରାଣ ବଲ୍ଲଭ
0: ହେ ନଷ୍ଟ ଦୁଷ୍ଟ ପ୍ରହଲ୍ଲାଦକୁ କେତେ ମାତ୍ର ଶିଖାଇଲି ଲଗି ମାତ୍ର ସେ ହରି ଗାନ ପରିତ୍ୟାଗ କରୁ ନାହିଁ ତେଣୁ କରି ବାରେ ସମ୍ବୋଧନ ବାଣୀ ଶୁଣାଓ
1: ଆପଣଙ୍କ ଚିତ୍ତ ଅନୁସାରେ କହୁଅଛି

ଶୁଣୁଥିଲେ ସନ୍ଥ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ ଆକାଶବାଣୀ ପ୍ରଭାପୁର। ଶୁଣନ୍ତୁ ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀ ଗାଇଥିବା ଗୋଟିଏ ଦେଶଭକ୍ତି ଗୀତ।

0: ଶ୍ରୋତାରେ ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀଙ୍କ କଣ୍ଠରେ ଗୋଟିଏ ଦେଶଭକ୍ତି ଗୀତ ଆକାଶବାଣୀ ପ୍ରଭାପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ
1: ଯାତ୍ରାୟାଃ ସମୟେ ଭାରତ ୟୁଏଇ ଦେଶୌ ଦ୍ୱୈପାକ୍ଷିକ ସମ୍ବନ୍ଧାନ ଅଗ୍ରିମସ୍ତରେ ନୈତୁଂ ସଜତେ ସ୍ତଃ। କଂଗ୍ରେସ ଦଳ ନେତା ବିଡି ସତୀଶନ ବର୍ଯ୍ୟ କେରଳ ରାଜ୍ୟ ମୁଖ୍ୟମନ୍ତ୍ରୀ ଭବିଷ୍ୟତି ଇତି ବାର୍ତ୍ତା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁର, ଆମର ବଦାପୁର ପଞ୍ଚାୟତ।
0: ଆଜ୍ଞା। ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରି ଚଳୁନିଆ।
0: ନିଜର ଜମି କିଲେ କେତେ ଅଛି?
1: 7-8 ଏକର କଲି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ। ଆମିଷ
0: କି କି ଚାଷ ହଉଛି ଭାଇ ସେ ସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ, ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ଧାନ ଲଗେଇଛନ୍ତି?
1: ହଁ। ଧାନ
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାଣି। ହାଇବ୍ରିଡ
0: କେତେ ବର୍ଷ ହେଲାଣି ଚାଷବାସ ହେଲାଣି ଭାଇ?
1: ଏମିତି ଚାଲିଲା ପରମ୍ପରା ଜନ୍ମରୁ କଲୁଣି ଆର। ଏମିତି
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ମ୍ୟାଡମ୍ ବୋଇଲେ ଆମେ ଗୋବର ଦେଇକରି ଚାଷ କରୁଥିଲୁ।

0: ଲୋନ୍ ଆଣିଲେ ମାନେ ଦେଲି ଏବେ ଆଣିନି ଲୋନ୍ ଆଣିବାର ନାହିଁ
1: ମାତ୍ର ଲୋନ୍ ମାନେ ଦେଲେ ଆହୁରି ଏତିକି ଯୋଉ ଛାଡ଼ ଦଉଛନ୍ତି ଅଧା ତମ ଖର୍ଚ୍ଚ କର ଅଧା ଆମେ ସରକାର ବହନ କରିବୁ ତାହେଲେ କି ସୁବିଧା ଅଛି ଭାଇ ଚାଷୀ ମାନଙ୍କୁ
0: ଚାଷୀ ଜାଣିଲେ ସୁବିଧା ଆସିବ ବୋଲେ ଆମେ ଲୋନ୍ ଆଣିକି ଅଧା ଛାଡ଼ ଅଧା ବାନ୍ଧବାର ବୋଲେ ଆଣିକି ଚାଷରେ ଲଗାଇବାର ଆସେ ସୁବିଧା ଆସିଟା ବି
1: ଆଗକୁ ଆହୁରି କଣ ନୂଆ ଯୋଜନା ଅଛି ଭାଇ ଆହୁରି କି କି ରକମର ଚାଷ କରିବାର ଇଚ୍ଛା ଅଛି
0: ସୋଲାର ବରବେଳେ ବୋଲିଥାନ୍ତା ଆମ ଗାଁରେ ଗୋଟେ ସବୁ ଡେପ୍ ଜମିରେ ବୋଲେ ସୋଲାର ଗୋଟେ ସୁବିଧା ହେଇଥାନ୍ତା ବୋଲେ ସେ ପନିପରିବା ଏମିତି ଲଗାଇ ସୁବିଧା ଆଣିଛି ବୋଲରେ ପାଇଥାନ୍ତି ଭଲ କଥା
1: ହେଲେ ଆମର ଜମିକୁ ଉର୍ବର ରଖବାର ଅଛି ଆଗର ପରା ଆଗରେ ଯେମିତି ଥିଲା ଆମର ମାଟି ଫସଫସିଆ ଥିଲା ଆହୁରି ମାଟିରେ କେଞ୍ଚ ଥିଲେ ସେମିତି ରକମର ଆଣିବା ପାଇଁ ବୋଲେ ଆମେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କରିବାର ଅଛି ଭାଇ
0: କୃଷି ବିଭାଗ ତରଫରୁ ଏବେ ଦନିଶା ବାର ପ୍ରକାର ବିହାନ ଦେବୁ ବୋଲେ ଆସ ଏବେ ସେଟା ତୁମେ ଛାମରା ନାଇଁ ବାର ପ୍ରକାର ବିହାନ ଦେବୁ କଷୁ କଷ ପାଣି ତ ପଡିଲା ଏବେ ବୁଣିକରି କଷି ଦିଆସ ରୁଆ ବେଲେ କଷିଲେ ସାର ସେଟା ସାର ସେ ଜାଗାରେ ଦିଅ ନାହିଁ ସେଟା ଆସ୍ତେ ଗୋଟେ ବରଷ ପାଇଁ ଦେଖା ଆର ଏମିତି ଆସ୍ତେ ଆସ୍ତେ ସବୁ ବର୍ଷ ଏମିତି ତାର ଅଲପ ଶାଢୀ ନିଆ କାଲି ବିଷାକ୍ତ ଜିନିଷ ଖାଇଲୁନି ଧାନରେ ବିଷାକ୍ତ ପନିପରିବା ଯାହା ବିଷାକ୍ତ ଜିନିଷ କିଣି ଆଣିଲେ ବିଷାକ୍ତ ଜିନିଷ ଖାଇଲୁନି ଏଟା କମାଇ କମାଇ କମାଇ ନି ଜମିକି ଉର୍ବରକାର ବୋଲି ସେମିତି ମିଟିଂ ମନେ ଡାକି ଡାକି କହିଲେନି ଏଟା
1: ଆମର ଅନୁଷ୍ଠାନ ପାଇଁ ସମୟ ଦେଲ ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ଅନୁଭୂତିର କଥା କହିଲ ତେଣୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀ ତରଫରୁ ଅନେକ ଅନେକ ଶୁଭେଚ୍ଛା ଭାଇ ରହିଲୁ ନମସ୍କାର ଭାଇ
0: ନମସ୍କାର ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁ ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 200 ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।

0: ପଟକାଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଜୁନ୍ ପହିଲାରୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି ସାତଟି ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ। ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଇଟା ଜଣାଇଲେ, ଲ ସେକ୍ରେଟେରୀ ସେଇଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ, କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ ସକାଳ 11:10 ବିମାନ ଛାଡ଼ି ଅପରାହ୍ନ 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି ଅପରାହ୍ନ 1:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ ସକାଳ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ ସକାଳ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ଦିନ 1:50 ବାହାରି ଅପରାହ୍ନ 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତପୁର ପଞ୍ଚାୟତର ବିଲିକଣଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା

ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନର ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମସର ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି ତିନୋଟି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ 7ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସୀୟ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତିକୁ ନିଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ଏବଂ ଝାରସୁଗୁଡ଼ାରୁ

ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଏଆଇ ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍

ପାରୁଛନ୍ତି। ସମୟୋଚିତ ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ, ଯାହା ବାୟୋମେଟ୍ରିକ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟ ଗୁଡ଼ିକର ସଂଖ୍ୟା 2015 ମସିହାରେ 14.71 କୋଟି ଥିବା ବେଳେ ଗତ April 29 ସୁଦ୍ଧା ଏହା 58.16 କୋଟି ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶ ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 UPI ମାଧ୍ୟମରେ ପ୍ରାୟ 29,53,00,000 ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା DBT ମାଧ୍ୟମରେ ସରକାରୀ ସବ୍ସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 50,09,000 କୋଟି ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ ଇଣ୍ଡିଆ ଭାସିନୀ ବିଭାଗ ଏବଂ RBI ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ।

0: ସ୍ୱତନ୍ତ୍ର ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ଆକାଶବାଣୀ ନବପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଚିକ୍ଷଣ ପଥରେ
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅରଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ। ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ୍, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ଦିଲ୍ଲୀ, ଚଣ୍ଡିଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ

ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ ଦୁଇଟି ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69 କୋଟି ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଓଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତ ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ଶି ଜିନ୍ପିଙ୍ଗ୍ ଆଜି ଚୀନ୍ର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ୍ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ୍ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ୍ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଜୀ ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ

0: ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ ଏମ୍ଏସ୍ବି ହାଜି ଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଭାରତ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାନରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ଅଡିଟୋରିୟମଠାରେ 10ମ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 13 ଜଣ ଏବଂ A2 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 226 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଓ SP ଅମୃତପାଲ ସିଂ ଯୋଗଦେଇ ଜିଲ୍ଲା ଟପର ପୁନମ ମେହର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅଂଶୁମାନ ବାରିକ ଏବଂ ତୃତୀୟ ସ୍ଥାନରେ ଥିବା ରାହୁଲ ଗାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଜିଲ୍ଲାରୁ ମାତ୍ର 2 ଜଣ A1 ଓ 13 ଜଣ A2ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ନିୟମିତ ଶିକ୍ଷାଦାନ, ସାପ୍ତାହିକ ପରୀକ୍ଷା ଏବଂ ଚାପମୁକ୍ତ ପରୀକ୍ଷା ପ୍ରଣାଳୀ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଜିଲ୍ଲାପାଳ ମଧୁସୂଦନ ଦାସ କହିଥିଲେ।
3: ବର୍ଷ A1 13 ଜଣ ପାଇଛନ୍ତି, A2 226 ଜଣ ପାଇଛନ୍ତି, 249 ଗତବର୍ଷ 101 ଗତବର୍ଷର ଆମର ସଫଳତାରେ
2: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ଧାନ କ୍ରୟ କମିଟିର ରବି ଫସଲ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନୁମୋଦନ କ୍ରମେ ଆସନ୍ତା 20 ଖରିଆରରେ ରବି ମଣ୍ଡିର ଉଦ୍ଘାଟନ କରାଯିବା ସହ 25 ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ 19,347 ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ 6,050 ଅଧିକ ଏବଂ ପ୍ରାୟ 45% ବୃଦ୍ଧି ପାଇଛି। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର 4,437 ମେଟ୍ରିକ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରିବା ସୂଚନା ମିଳିଛି। ଖଡ଼ିଆଳ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା କମିଶନ ଓ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ନିଜ ଅଧିକାର ହାସଲ କରିବା ପାଇଁ ଆଇନ ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସୁଭଦ୍ରା ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ବନ୍ଧନ ଯୋଜନା ଏବଂ ବାଳିକା ସମୃଦ୍ଧି ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା କୁହାଯାଇଥିଲା। ଏହି ସମସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଶେଷ ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗ ଦେଇ ମହିଳା ସୁରକ୍ଷା ଓ ଆଇନଗତ ଅଧିକାର ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
4: କମିଶନ ଦ୍ୱାରା ଆୟୋଜିତ ଆଇନ ସଚେତନା କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାର ଆମର ରାଜଖରିଆ ବ୍ଲକ ସାଙ୍ଗେ ହେଇଛେ। ଆମର କୋଡିନେଟର ଅଛନ୍ TSW ମ୍ୟାଡ଼ାମ ନୂଆପଡ଼ା। ଆଜିକା ଆମର ମେନ୍ ଉଦ୍ଦେଶ୍ୟ ହେଉଛି ମହିଳାମାନେ ତାଙ୍କର ଆଇନ ତାକୁ ଜାଣୁ, ଆଇନ ଜାଣିଲେ ପେଲେ ଯେ ତାମାନେ ଆଇନର ସାହାଯ୍ୟ ନେଇପାରିବେ। ଗ୍ରାସ ରୁଟ୍ ଥିଙ୍ଗ ଯେନ୍ ମହିଳାମାନେ ଅଛନ୍, କେନ୍ସି ବି ଡୋମେଷ୍ଟିକ ଭାଇଲେନ୍ସର ଶିକାର ହଉଛନ୍, କେନ୍ ମହିଳା ଯେତେବେଳେ କାର୍ଯ୍ୟକ୍ଷେତ୍ର ଶିକାର ହଉଛେ, ତ ସେ ମହିଳାମାନେ ତାଙ୍କର ଆଇନର ତାକୁ ଜାଣିବେ ବେଲେ ଯେ ତାହାକୁ ସାହାଯ୍ୟ ପାଇପାରିବେ।
2: ଜିଲ୍ଲା ଆଇନ ସେବା ପ୍ରାଧିକରଣ

0: ଆନୁକୂଲ୍ୟରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତର ଅଂଶଗ୍ରହଣରେ 5796 ପାରିବାରିକ ଚେକ୍ ବାଉନ୍ସ ଦେୱାନୀ ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ଖାଉଟି ଓ ରାଜସ୍ୱ ମାମଲାର ବିଚାର କରାଯାଇଥିଲା। ଏଥିରୁ 1,83,24,020 ଟଙ୍କାର ଆପୋଷ ସମାଧାନ ହୋଇଥିଲା। ସେହିପରି 178 ବ୍ୟାଙ୍କ ବକେୟା ଋଣ ଏବଂ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ 38,22,829 ଟଙ୍କା ଆଦାୟ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂଆପଡ଼ାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ୍ ବୁଇଂ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଠକେଇରୁ କିପରି ସଚେତନ ରହିହେବ ଓ ତାର ପ୍ରତିକାର ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହ ଜିଲ୍ଲାର 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ନୂତନ ବସ୍ ଷ୍ଟାଣ୍ଡରେ ଏହାର ଉଦ୍ଘାଟନ ହୋଇଥିଲା। ବାଇକ୍ ଚାଳକମାନଙ୍କୁ 50 ଟଙ୍କା ଦେଇ ହେଲମେଟ୍ ନେଇ ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରାଯାଇଥିବା ବେଳେ କାର୍ଯ୍ୟ ସାରି ଫେରିବା ପରେ ହେଲମେଟ୍ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନବାଣୀ। ତେବେ ତା ପୂର୍ବରୁ ଶୁଣନ୍ତୁ କିଛି ବିଜ୍ଞାପନ।
2: हर घर में कई कहानियां होती हैं, कुछ पुरानी यादें, कुछ नए लम्हे। हर दीवार हर कोना दास्तां बयां करता है।
3: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट। 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस फॉर योर होम।
4: समस्त सामाजिक सुरक्षा अटल पेंशन योजना मोदी जी का संकल्प।
5: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
4: ए पर्यंत यही योजना रे 8.85 लाख रु अधिक लाभार्थी जुड़ी ही सारे। यदि आप 18-40 वर्ष वयस होई थांती तबे मासिक अटल पेंशन सहित तीनोटी ग्यारंटीड सुविधा विषय रे जानिबा पई आपन को बैंक शाखा सह जोगाजोग करंतु।
6: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
7: सिंपल है, तब भी भरोसा था और आज भी है। चेटिनाड सीमेंट पर
3: मजबूती जो सालों नहीं पीढ़ियों तक चले। चेटिनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेटिनाड सीमेंट द परफेक्ट कंक्रीट चॉइस।

0: ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ଭାଇନା ନମସ୍କାର।
2: ନମସ୍କାର ନମସ୍କାର। ବୁଝିଲ କି ଆଜିକାଲି ଯେଉଁ ବନ୍ୟଜନ୍ତୁ ମାନେ ଯେଉଁ ଫସଲ ନଷ୍ଟ କରୁଛନ୍ତି, ଫସଲ ନଷ୍ଟ କଲେ ତ ଆମେ ତାଙ୍କୁ ମାରିବାକୁ ହବନି,
1: ତାଙ୍କୁ ମାରିଲେ କେସ୍ ହେଇଯିବ। ପରା
2: କେସ୍ ହେଇଯିବ ଯେ ଫସଲଟାକୁ କେମିତି ଆମେ ସୁରକ୍ଷା ଦେବା, ତାହେଲେ ଆମେ ଗୋଟେ ତାରବାଡ଼ ଯଦି ବେଢ଼େଇବା, ତାରବାଡ଼ କେମିତି, ତାରବାଡ଼ରେ ଇଲେକ୍ଟ୍ରି ଲଗେଇଲେ ହେବନି, ସୌରଶକ୍ତି ଦ୍ୱାରା ଗୋଟେ ଇଲେକ୍ଟ୍ରି କରେଣ୍ଟ ଗୋଟେ ଉତ୍ପନ୍ନ ହେଉଛି, ତାକୁ ଯଦି ଆମେ ତାରବାଡ଼ ସହିତ ସଂଯୋଗ କରିକିରି କଲେ, ମନେକର ତାକୁ କହୁଛନ୍ତି ଝଟକା ଲାଗିବ, ଗାଈ ଗୋରୁ ପଳେଇଲା ତାକୁ ଗୋଟେ ଝଟକା ଲାଗିବ, ତାକୁ କହୁଛନ୍ତି ଝଟକା ପଳେଇଯିବ, ଆଉ ଖାଇବାକୁ ଆସିବ ନାହିଁ
1: ବୋଲେ। ତମେ କହିବା କଥା ଯେ କରେଣ୍ଟ

0: ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗଞ୍ଜାମ ଜିଲ୍ଲା ତଥା ଜଣେ ପରିବେଶ ପ୍ରେମୀ।
1: ଆପଣ ଦେଖନ୍ତୁ ଏବେ ଯୋଉ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଆପଣଙ୍କର କଣ ସବୁ ଦାୟିତ୍ୱ ରହୁଛି?
0: ଆମର ସଚେତନତାର ଆବଶ୍ୟକତା ଅଛି। ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ଆମେ ସଚେତନ କରୁଛୁ ଏବଂ ଗ୍ରାମବାସୀ ଯୋଡ଼ୁଛି ବନ ସୁରକ୍ଷା ସମିତି। ଆମର ଗୋଟେ ସୁନ୍ଦର ନାରା ରହିଛି, ବନ ସଂରକ୍ଷଣ ସମିତି ଗଢ଼ି ଉଜୁଡ଼ା ଜଙ୍ଗଲ ଦେବୁ ସଜାଡ଼ି, ଉଜୁଡ଼ା ଜଙ୍ଗଲ ସଜାଡ଼ି ଦେବୁ ଆମ ଜଙ୍ଗଲକୁ ଆମେ ଯୋଗେଇବୁ। ସେହିପରି ବନ ପଶୁପକ୍ଷୀ ସୁରକ୍ଷା ଉପରେ ଆମର ସୁନ୍ଦର ସଚେତନତା ବାର୍ତ୍ତା ରହିଛି, ବନ ପଶୁପକ୍ଷୀ ଆମ ସମ୍ପଦ, ତାଙ୍କରି ବିହୁନେ ନିଶ୍ଚୟ ବିପଦ। ଏଇଟା ହେଉଛି ଆମର ନାରା, ସଚେତନ ନାରା।
1: ଆପଣ ଏ ଯେଉଁ ବନ ସଂରକ୍ଷଣ ପାଇଁ ବା ପଶୁପକ୍ଷୀ ମାନଙ୍କର ସଂରକ୍ଷଣ ପାଇଁ କ'ଣ କ'ଣ ସବୁ ଯୋଜନା କରୁଛନ୍ତି ଆପଣ ଅଞ୍ଚଳରେ?
0: ଦେଖନ୍ତୁ, ଆମର ବନ ପଶୁ ସୁରକ୍ଷା ପାଇଁ ବନ ବିଭାଗ ସଦାବେଳେ ଜାଗ୍ରତ ପ୍ରହରୀ ପରି ରହିଛି। ଏହା ସହିତ ଗ୍ରାମବାସୀ ସୁନ୍ଦର ଭାବରେ ସହଯୋଗ କରୁଛନ୍ତି, ଯୋଦ୍ୱାରା ଆମର ଉତ୍ତର ଘୁମସର, ଦକ୍ଷିଣ ଘୁମସର, ଆମ ଘୁମସର ଅଞ୍ଚଳର ଦୁଇଟି ବନଖଣ୍ଡ ରହିଛି। ପ୍ରତି ବନଖଣ୍ଡରେ 5 ଲେଖାଏଁ ରେଞ୍ଜ ରହିଛି, ଦକ୍ଷିଣ ଘୁମସର 5 ରେଞ୍ଜ ଏବଂ ଉତ୍ତର ଘୁମସର 5 ରେଞ୍ଜ। ଆଜି ଯେଉଁ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ହାତୀ ସୁରକ୍ଷା ପାଇଁ, ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବୁଗୁଡ଼ା ବନାଞ୍ଚଳର ଆପଣଙ୍କର ପଟ୍ଟାଧର ଗ୍ରାମରେ ଏହି କାର୍ଯ୍ୟକ୍ରମ ରହିଥିଲା। ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ, ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ, ଆମ ଅଞ୍ଚଳର ପରିବେଶ ପ୍ରେମୀ, ଶିକ୍ଷାବିତଙ୍କୁ ନେଇ ଗୋଟେ ସୁନ୍ଦର ସଚେତନତା କାମ କରାଯାଇଥିଲା। ଲୋକଙ୍କ ପାଖରେ ଯଦି ବାର୍ତ୍ତା ପହଞ୍ଚିବ, ଯେଉଁ ବିଭିନ୍ନ ଲୋକ ନିଜର ଫସଲ କ୍ଷତି ହେଇଯିବ ବୋଲିକି ଯେଉଁ ଭୟ ପ୍ରକାଶ କରୁଛନ୍ତି ବା ସେମାନେ ବି ଚେଷ୍ଟା କରୁଛନ୍ତି ହାତୀ ମଣିଷ ଲଢ଼େଇକୁ ପ୍ରୋତ୍ସାହନ ଦେଉଛନ୍ତି, ଯଦି ଲୋକ ଜାଣିବେ ନାଇଁ ହାତୀ ଯଦି ମୋର କ୍ଷୟ କଲା, ମୁଁ ପ୍ରାୟ ସରକାରୀ ବ୍ୟବସ୍ଥା ଭିତରେ ମୁଁ ଯାହା ଜାଣିବାକୁ ପାଇଛି ଏକର ପିଛା ଆପଣଙ୍କର 20,000 ପାଇବେ। ଏପରି ବିଭିନ୍ନ କ୍ୟାଡରର ଜିନିଷ ରହିଛି ଯେ ବାଛୁରୀ ମୃତ୍ୟୁ ହେଲେ କେତେ ହେବ, ଏସବୁ ବାର୍ତ୍ତାକୁ ଆମେ ପହଞ୍ଚେଇବୁ। ଆଉ ମୁଖ୍ୟ କଥା ରହୁଛି ବିଜୁଳି ବିଭାଗକୁ ଆଜି ମଧ୍ୟ ଆମେ ଆଲୋଚନା ପାଇଁ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରୁଥିଲୁ, ଆସିଥିଲେ ମଧ୍ୟ। ଯେଉଁ ହୁକିଂ ସିଷ୍ଟମ୍ ରହୁଛି ଫସଲ ସୁରକ୍ଷା ପାଇଁ ହେଉ ବା କିଛି ଶିକାରୀ ଯେଉଁ ବାରା ଇତ୍ୟାଦି ଯେଉଁ ଖାଦ୍ୟ ପାଇଁ କୁଟୁରା ସୁରକ୍ଷା ପାଇଁ ମାନେ ଶିକାର ପାଇଁ ଯେଉଁ ବ୍ୟବସ୍ଥା କରୁଛନ୍ତି, ସେଥିରେ କିଛି ମଣିଷ ଲାଗିକି ମଧ୍ୟ ମୃତ୍ୟୁ ହେଉଛନ୍ତି। ହାତୀ ମୃତ୍ୟୁର ମଧ୍ୟ ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ହୁକିଂ ସିଷ୍ଟମ୍, ତେଣୁକରି ତାକୁ କେମିତି ଦୂର କରାଯାଇପାରିବ ଏବଂ ସାଧାରଣ ଭାବରେ ସଚେତନତା ବାର୍ତ୍ତାକୁ ଲୋକଙ୍କ ପାଖରେ ଗୋଟିଏ ବାର୍ତ୍ତା ପହଞ୍ଚି, ମାଟି ପାଣି ପବନ ବନ ପରିବେଶ ଆମ ଜୀବନ ଧନ, ତାର ଅନ୍ୟ ଏକ ଭାବରେ କୁହାଯାଉଛି ଆମ ପରିବେଶ ଆମ ରିହାତି। କେବଳ ଜଙ୍ଗଲ ବିଭାଗର କର୍ମଚାରୀ ଜଙ୍ଗଲ ସୁରକ୍ଷାରେ ରହିବେ ଏ କଥା ଠିକ ନୁହଁ, ଜଙ୍ଗଲ ବିଭାଗ କର୍ମୀ ସହିତ ମନକୁ ମନ ମିଳାଇ ହାତକୁ ହାତ ମିଶାଇ ଯଦି ଜଙ୍ଗଲ ସୁରକ୍ଷା କରିବା ତାହେଲେ ବନ ବନ ଅର୍ଥ

0: ପ୍ରତି 2-3 ମାସରେ ଥରେ ଏବଂ ଆବଶ୍ୟକ ସ୍ଥଳେ କରାହେଉଛି। ବନ ବିଭାଗ ଆପଣଙ୍କର ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ସବୁ ସେ ଆଲୋଚନା ହେଉଛି ଯେମିତି ହୁକିଂ ହେବ ନାହିଁ। ଏବଂ ବିଭିନ୍ନ ସ୍ଥାନରେ ମଧ୍ୟ ହାତୀ ଯଦି ଆସିଛନ୍ତି ହାତୀ ପଲରେ ଆଜ୍ଞା 15, 20, 21 ହାତୀ ଆସି ପହଞ୍ଚିବେ, ସେତେବେଳେ ବିଜୁଳି ବିଭାଗ ସହିତ ଆଲୋଚନା କରିକିରି ସମ୍ପୃକ୍ତ ଅଞ୍ଚଳକୁ ବିଜୁଳି କାଟର ବ୍ୟବସ୍ଥା ମଧ୍ୟ କରାଯାଇଥାଉଛି କିଛି ସମୟ ପାଇଁ। ଏବଂ ସେଇ ବ୍ୟବସ୍ଥା ଭିତରେ ଆମେ ହାତୀମାନଙ୍କୁ ସୁରକ୍ଷିତ କରିପାରୁଛୁ। ଆଉ ଗୋଟିଏ କଥା ମଧ୍ୟ ମୁଁ କହିବି ଆପଣମାନଙ୍କୁ, ମୋର ଦୃଷ୍ଟିକୁ ଯାହା ଅଛି ସରକାରଙ୍କ ଯୋଜନାରେ ବନ ବିଭାଗ ସହଯୋଗରେ ବନ ପଶୁପକ୍ଷୀ ଜଙ୍ଗଲ ଭିତରେ ପାଣି ପିଇବା ପାଇଁ କିଛି ପୋଖରୀର ବ୍ୟବସ୍ଥା କରାହେଇଛି, କିଛି ଜଳାଶୟର ବ୍ୟବସ୍ଥା କରାହେଉଛି। ସେହିପରି ମଧ୍ୟ ଯେଉଁ କୃଷ୍ଣସାର ମୃଗ ଗାଁ ଲୋକମାନେ ରଖିଛନ୍ତି, ଆପଣ ଭେଟନରୀଠୁ ଆରମ୍ଭ କରି ଯେଉଁ ଜାଗାରେ ରହିଛନ୍ତି ଗାଁ ଲୋକମାନଙ୍କ ସୁରକ୍ଷା ସହିତ ବିଭିନ୍ନ ସ୍ଥାନରେ ପାଣି ପିଇବାର ବ୍ୟବସ୍ଥା, ସେମାନଙ୍କୁ ସୁରକ୍ଷିତ କିପରି ରହିବେ ସେ ଯୋଜନା ମଧ୍ୟ ବନ ବିଭାଗ ସହିତ ଗ୍ରାମବାସୀ ହାତ ନେଇଛନ୍ତି। ଏହାଦ୍ୱାରା ମୁଁ ଜଣେ ପରିବେଶ ପ୍ରେମୀ ଏବଂ ଜଣେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱବୋଧକ ଭାବରେ କହିପାରିବି ଯେ ଆମ 2 ବନଖଣ୍ଡ ଚେଷ୍ଟା ଚଲାଇଛନ୍ତି ଯେ ବନ ସହିତ ବନ ପଶୁପକ୍ଷୀ ଜୀବଜନ୍ତୁ କିପରି ସୁରକ୍ଷିତ ହୋଇପାରିବେ। ଗୋଟେ କଥା କହିବି, ଯେଉଁ ବନର ଖାଦ୍ୟ କଥା, ଆମେ ଛତୁ ଶାଗ ଇତ୍ୟାଦି ଖାଉଛେ, ହାତୀର ଗୋଟେ ମୁଖ୍ୟ ଖାଦ୍ୟ ହେଉଛି ବାଉଁଶ ସହିତ କରିଡ଼। ଆପଣ ଦେଖିବେ ଆମ ଅଞ୍ଚଳରେ କରିଡ଼ ବିକ୍ରି ପ୍ରବଳ ଭାବରେ ସମୟରେ ବଢ଼ିଯାଉଛି, ତାକୁ ମଧ୍ୟ ଆମେ ବନ୍ଦ କରିବାକୁ ପଡ଼ିବ। ବନ୍ଦ କରିବା ଦ୍ୱାରା ସେ କରିଡ଼ ଖାଇକି ମଧ୍ୟ ହାତୀ ଜଙ୍ଗଲ ଭିତରେ ରହିବ। ହାତୀମାନଙ୍କର ଗୋଟେ ଅଭ୍ୟାସରେ ପରିଣତ ହୋଇଗଲାଣି ମଧ୍ୟ, ଏଇ ଯେଉଁ ଧାନ ଦିନେ ସେମାନେ ଖାଇବାର ଯେଉଁ ଆମେ କହୁଛୁ ସ୍ୱାଦ କଥା, ସେଇ ଚିନ୍ତନ ଭିତରେ ସେମାନେ ପଶି ସହଜରେ ପାଇବା କରୁଛନ୍ତି, ଯେତିକି ଖାଉଛନ୍ତି ତାଠୁ ଅଧିକ ନଷ୍ଟ ବି କରୁଛନ୍ତି। ତେଣୁକରି ତାକୁ ମଧ୍ୟ କେମିତି ବ୍ୟବସ୍ଥିତ ହୋଇପାରିବ ସେଥିପାଇଁ ଯୋଜନା ରହିଛି। ଆଉ ଗୋଟିଏ କଥା ମୁଁ କହିବି, ଆମର ବିଭିନ୍ନ ବନଖଣ୍ଡରେ ଗ୍ରାମ ଅଞ୍ଚଳ ଲୋକମାନଙ୍କୁ ଗଜସାଥୀ ଭାବରେ ସେମାନଙ୍କୁ ତାଲିମ ଦିଆଯାଇଛି ଏବଂ ସେମାନେ ବାର୍ତ୍ତା ପ୍ରେରଣ କରିବେ, ଗୁପ୍ତ ବାର୍ତ୍ତା ପ୍ରେରଣ କରିବେ ଏବଂ ହାତୀ ଚଳାଚଳ ବିଷୟରେ ଖବର ଦେବେ। ଆମର ବନରକ୍ଷୀ ବନପାଳ ଭାଇ ସଦା ପ୍ରହରୀ ପରି ରହିଛନ୍ତି, ତାଙ୍କୁ ବାର୍ତ୍ତା ଦେବେ ଏବଂ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ସଦାବେଳେ ସଚେତନ ରହିଛି ଯେ ହାତୀ ମୁଖ୍ୟତଃ ଯେଉଁ ଐତିହ୍ୟ ଜୀବ ତା ସୁରକ୍ଷା ପାଇଁ ବିଧିବଦ୍ଧ ବ୍ୟବସ୍ଥା ଚାଲିଛି।
1: ଏଇଟା ତ ଗଲା ଆପଣ ହାତୀ ସମ୍ପର୍କରେ କହିଲେ, ଆଉ ଦେଖନ୍ତୁ ଯେଉଁ କୃଷ୍ଣସାର ମୃଗ ଆଉ ବାରହା ଖାଦ୍ୟ ନଷ୍ଟ କରିଦେଉଛନ୍ତି, କ'ଣ କଲେ ସେମାନେ ଚାଷୀ ଭାଇମାନଙ୍କ ଜମିକି ଆସିବେ ନାହିଁ?
0: ଦେଖନ୍ତୁ ବାରହା ବିଷୟରେ ମୁଁ କହିବି, ବାରହା ଥରକେ 6-8 ଛୁଆ ଆଜ୍ଞା ପ୍ରସବ କରିବ
1: ଆଜ୍ଞା,
0: ଏବଂ ତାଙ୍କର ସଂଖ୍ୟା ପ୍ରବଳ ଭାବରେ ବଢ଼ିବ। ସେମାନେ କନ୍ଦା ଜାତୀୟ ଖାଦ୍ୟ ଖାଇବାକୁ ଭାରି ଆଗ୍ରହ ପ୍ରକାଶ କରିଥାନ୍ତି, ତେଣୁକରି ସେମାନେ ସେ ଖାଦ୍ୟ ଅନ୍ୱେଷଣ କରି ବିଲରେ, ଧାନ ବିଲରେ, ମୁଗ ବିଲରେ ଇତ୍ୟାଦି ପଶିକି ତାକୁ ସେମାନେ ପୁରା ନଷ୍ଟ କରିଦେଉଛନ୍ତି। ଏବଂ ହାତୀ ନଷ୍ଟ କରିବାଟା ପ୍ରାୟତଃ ଏଇ ଯେଉଁ ଅମଳ ସମୟରେ ପ୍ରାୟ ଦେଖା ଦେଇଥାଏ, ହାତୀ ଧାନ ଅମଳ ସମୟରେ, ତେଣୁକରି ସେ ବାର୍ତ୍ତାକୁ ଆମେ ପ୍ରେରଣ କରୁଛୁ ଯେ ଯାହା ହାତୀ କ୍ଷୟ କରୁଛି ତାର ପ୍ରୋତ୍ସାହନ ରାଶି ତମେ ଆଜିକାଲି ସିଷ୍ଟମ ହେଲାଣି, ଆପଣ ଅନଲାଇନ୍ ସିଷ୍ଟମ କରିକି ଆପଣମାନେ କରିବେ, ଜଏଣ୍ଟ ଭେରିଫିକେସନ ପରେ ନିଶ୍ଚିତ ଭାବରେ ଯଥାଶୀଘ୍ର ଟଙ୍କା ଦେବା ବନ ବିଭାଗ ବ୍ୟବସ୍ଥା କରୁ।

0: ସେମାନେ ତାର ଉଚ୍ଚ ବ୍ୟବସ୍ଥା କରିବେ। ଯଦି ହାତୀମାନେ ରାତି କିମ୍ବା ଦିନରେ ଗାଁ ଭିତରେ ପଶନ୍ତି, ସେଥିରେ ଭୟଭୀତ ନ ହୋଇ 10 କିମ୍ବା 12 ଜଣ ଯୁବକ ଏକାଠି ହୋଇ ବାଜା, ଟିଣ ଓ ଘଣ୍ଟ ଆଦି ପିଟି ବହୁତ ଜୋରରେ ଶବ୍ଦ କରାନ୍ତୁ ଓ ହାତୀମାନଙ୍କୁ ଘଡ଼େଇବାର ବ୍ୟବସ୍ଥା କରନ୍ତୁ। କିନ୍ତୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ହାତୀ ଯଦି ଅସୁବିଧାରେ ପଡ଼ିଛି, କ୍ଷତାକ୍ତ ହେଇଛି, ସେ ବାହୁଡ଼ି ପଳାଇ ଆସିବାର ବି ସୁଯୋଗ ରହିଛି। ତେଣୁ ବନ ବିଭାଗର ପରାମର୍ଶ କ୍ରମେ, ଅଞ୍ଚଳର ବନାଞ୍ଚଳ ଅଧିକାରୀଙ୍କ ପରାମର୍ଶ କ୍ରମେ ହାତୀ କରିବାକୁ, ହାତୀର ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ହାତୀ ଘୋଡ଼ାଇବାକୁ ପଡ଼ିବ। ହାତୀ ଉପଦ୍ରବ ସମୟରେ ଗାଁରେ ରାତି ସମୟରେ ମଶାଲ ଜଳାଇ ଦଳ ବାନ୍ଧି ଗାଁରେ ପହରା ଦିଅନ୍ତୁ। ଯୁବଗୋଷ୍ଠୀ ଦ୍ୱାରା ପାଳି କରି ମଧ୍ୟ ସହଯୋଗ କରନ୍ତୁ, ଯେମିତି ବନ ସୁରକ୍ଷା ସମିତି ଆମେ କରୁଛେ। ଯଦି ମଞ୍ଚା ତିଆରି କରି ଚାଷ ଜମିର ସୁରକ୍ଷା କରିବା ପାଇଁ ଚାହାନ୍ତି, ତାହେଲେ ମଞ୍ଚାକୁ ମଜବୁତ ଓ ଗଛ ଡାଳରେ ଜାଗାରେ ତିଆରି କରି ଏହାକୁ ମଜବୁତ ମଞ୍ଚା ତିଆରି କରନ୍ତୁ, ଯେପରିକି ହାତୀ ତାକୁ ଭାଙ୍ଗି ପାରିବ ନାହିଁ। ହାତୀ ନିଜର କାନ ଠିଆ କରିବ, ଶୁଣ୍ଢ ଉଠାଇ ଶବ୍ଦ କରିବ, ତାହାର ଅର୍ଥ ସେ ଆପଣଙ୍କ ଉପରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛି। ଏହି ପ୍ରକାର ଦେଖିଲେ ଏହି ସମୟରେ ଆପଣ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ, ଘୋଡ଼ାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଯଦି ହାତୀ ସହିତ ସାମ୍ନାସାମ୍ନି ହୋଇ ସାମ୍ନାସାମ୍ନି ହୋଇଯାଆନ୍ତି, ତେବେ ସଙ୍ଗେ ସଙ୍ଗେ ତାକୁ ରାସ୍ତା ଛାଡ଼ି ଦିଅନ୍ତୁ। ପାହାଡ଼ିଆ ଜାଗାରେ ଯଦି ହାତୀ ସହିତ ସାମ୍ନାସାମ୍ନି ହୋଇଯାଆନ୍ତି, ତାହେଲେ ଆପଣ ପାହାଡ଼ର ଗଡ଼ାଣି ଆଡ଼କୁ ଦୌଡ଼ନ୍ତୁ। ତଳକୁ ଯାଇ ଦୌଡ଼ିବେ, ହାତୀ ଗୋଟେ ବଡ଼ ମୋଟା ଯିବ, ତେଣୁକରି ସିଏ ହୁଏତ ତଳକୁ ଆସିବା ପାଇଁ ଚେଷ୍ଟା କରିବ ନାହିଁ। ଏବଂ କିଛି ସମୟ ଦୌଡ଼ିବା ପରେ ଆପଣ ଦେହରେ ବାନ୍ଧିଥିବା ଗାମୁଛା କିମ୍ବା ସାର୍ଟ ବା ଯଦି ତଲାରି ମୁଣ୍ଡେଇଛନ୍ତି, ତାକୁ ପକାଇ ଦିଅନ୍ତୁ। ସିଏ ଭାବିବ ଯେ ଲୋକ ଅଛି ବୋଲିକି, ସିଏ ତା ସହିତ ବ୍ୟସ୍ତ ରହିଲେ ଆପଣ ସେଠୁ ଉଦ୍ଧାର ପାଇପାରିବେ। ହାତୀ କିଛି ସମୟ ପାଇଁ ସେଇ ଯେଉଁ ଗାମୁଛା ଲୁଗା ତଳାରି ସହିତ ଲାଗିଯିବ। ହାତୀମାନଙ୍କର ଚାଲିବା କିମ୍ବା ଦୌଡ଼ିବାରେ ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ହୋଇଥାଏ। ଏଣୁ ହାତୀ ଠାରୁ ନିଜର ଦୂରତା ଅନ୍ତତଃ 500 ଗଜ ଭିତରେ ରଖିବା ଆବଶ୍ୟକ, ଆପଣ ସଚେତନତାର ସହିତ। ହାତୀ ଉପଦ୍ରବ ସମୟରେ ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କୁ ବାନ୍ଧି ରଖନ୍ତୁ ନାହିଁ, ସେମାନଙ୍କୁ ଖୋଲା ଛାଡ଼ି ଦିଅନ୍ତୁ, ନହେଲେ ହାତୀ ତାକୁ ଦଳିଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାତି ସମୟରେ ହାତୀ ଘୋଡ଼ାଇବା ବେଳେ ବନ କର୍ମଚାରୀକୁ ସାହାଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ ଲୋକ ହାତରେ ଟର୍ଚ୍ଚ ଲାଇଟ୍ ଧରିବା ନିହାତି ଆବଶ୍ୟକ। ଆଲୁଅ ବିନା ଆପଣ ବଣ ଭିତରେ ପଶିବାର କିଛି ଆବଶ୍ୟକତା ନାହିଁ। ଧାନ ବା ଅନ୍ୟାନ୍ୟ ଫସଲ ଅମଳ ପରେ ଖଳାରେ ବେଶୀ ଦିନ ନ ରଖି ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ। ବିଲ ଭିତରେ ପଶି ହାତୀ ଘୋଡ଼ାନ୍ତୁ ନାହିଁ, କାରଣ ବିଲରେ କିଛି କିଛି କାଦ ଥାଇପାରେ, ଗୋଡ଼ ଲାଗିଯିବ। ହାତୀ ଯଦି ଅତର୍କିତ ଭାବରେ ପୁଣି ଫେରି ଆସିବ, ତାହେଲେ ଆପଣ ନିଶ୍ଚିତ ଭାବରେ ଅସୁବିଧାରେ ପଡ଼ିବେ।
1: ହଉ, ଯାହା ହଉ, ଆପଣ କମ୍ ସମୟ ଭିତରେ ଆକାଶବାଣୀକି ବହୁତ କଥା କହିଲେ, ସେଥିପାଇଁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ହଏ ଭାଇନା, ଆଜ୍ଞା କେତେ କଥା କହିଲେ,
3: ଆଜ୍ଞା ଦେଖିଲ ନା କେତେ କଥା ସେ ଉପରେ କାମ କରୁଛନ୍ତି। ହେ ସେ ପରିବେଶ ପ୍ରେମୀ ବି ତାର ସେ ହାତୀ ପାଇଁ ସହାୟତା ରାସ୍ତା ଦଉଛନ୍ତି, ବିଭିନ୍ନ ଫସଲ କ୍ଷତି ହେଲେ ସହାୟତା ରାଶି, ଏମିତିକି ଯଦି ଲୋକ ଯଦି ପ୍ରାଣତ୍ୟାଗ କରିବ ହାତୀ ଦ୍ୱାରା କି କୌଣସି ଜଙ୍ଗଲ ଜନ୍ତୁ ଦ୍ୱାରା, ସେଥିପାଇଁ ବି କ୍ଷତିପୂରଣ ଦଉଛନ୍ତି।
2: ବୋଲେ ଏବେ ଦେଖ, ଯାଇଥିବ ବିଲକୁ, ହଠାତ୍ ଯଦି ହାତୀ ଆସିଲା,
3: କ୍ଷତିପୂରଣ ମିଳୁଛି,
2: ସେଇଟା ପାଇଁ ହେଲେ ମିଳୁଛି, ମୁଁ ତ ଜାଣିନଥିଲି। ଭଲ କଥା, ଭଲ କଥା।
3: ହେଲେ ଏବେ ଗୋଟେ ସଫଳ ଚାଷୀ ଜିତେନ୍ଦ୍ର ଜେନା ସହିତ କଥା ହେବା,
2: ସେ କ'ଣ
3: କହୁଛନ୍ତି, ଗାଁର ସେ ଉନ୍ନତ ପ୍ରଣାଳୀରେ ସମନ୍ୱିତ ଚାଷ କରୁଛନ୍ତି, ସେ କେମିତି କ'ଣ କରୁଛନ୍ତି ଟିକେ ଶୁଣିବା।
4: ଭାଇ ଆପଣଙ୍କ ନାଁଟା କହିବେ?
5: ମୋ ନାଁ ଜିତେନ୍ଦ୍ର ଜେନା।
4: କେଉଁ ଗାଁ ଆପଣଙ୍କର କହିଲେ?
5: ଆମର ତାଳସାଗର। ଆଜ୍ଞା,
4: ତାଳସାଗର। କେତେ ଭରଣ ସବୁ ଜମି ଅଛି?
5: ଆମର 20 ଭରଣ ସାର୍।
4: 20 ଭରଣ ଜମି ଅଛି। କ'ଣ କ'ଣ ସବୁ ଫସଲ କରୁଛନ୍ତି
5: ସାର୍? ମୁଁ ବିସ୍କୁତ ସାର୍, ଧାନ ହିଁ ଫସଲ କରାଯାଉଛି।
4: ଧାନ କରୁଛନ୍ତି? ଆଚ୍ଛା, ଧାନ ଫସଲ ଯେଉଁ କରୁଛନ୍ତି, ପ୍ରଥମେ ଯେଉଁ ଚାଷ କରୁଛନ୍ତି, ତଳି ଘରା କେଉଁଥିରେ? ପାୱାର ଟିଲରରେ କରୁଛନ୍ତି ନା?
5: ପାୱାର ଟିଲରରେ ସାର୍।
4: ନା ଟ୍ରାକ୍ଟରରେ?
5: ନା ପାୱାର ଟିଲରରେ।
4: ପାୱାର ଟିଲରରେ ଚାଷ କଲା ପରେ ତାପରେ ଧାନଟା ବୁଣୁଛନ୍ତି?

0: ଆମର ସାର୍ ସୋସାଇଟି ସବୁ ଅଣା ହେଉଛି
1: ସୋସାଇଟି ସୋସାଇଟିରେ ଆପଣ ଜାଣିଛନ୍ତି ବିହନ ବିଶୋଧନ କରାହେଉଛି
0: ପଦାରୁ କିଣିକି ଆଣିକି ପକାଉଛି ସାର୍
1: ଗାଁରେ ଗାଈ ତ ପ୍ରଚୁର ପରିମାଣରେ ଥିବ
0: ହଁ ସାର୍ ଗାଈ ଅଛି ପ୍ରଚୁର ଭାବରେ ଲୋକ ରଖୁଛନ୍ତି
1: କିନ୍ତୁ ଆପଣ ରଖିନାହାନ୍ତି ଗାଈ
0: ନାଇଁ ନାଇଁ ସାର୍
1: କ'ଣ ଗାଈ ରଖିଲେ ଅସୁବିଧା କ'ଣ ଆପଣ ଫିଲ୍ କରୁଛନ୍ତି
0: ନାଇଁ ସାର୍ ମୋତେ ତ ସମୟ ହଉନି କାହିଁକି ନା ମୁଁ
1: ଘରେ ତ ଅଛନ୍ତି ସ୍ତ୍ରୀ ଥିବେ ନହେଲେ ବାପା ମା ଥିବେ ନହେଲେ କିଏ ଥିବେ ଘରେ
0: ଅଛନ୍ତି ସମସ୍ତେ କିନ୍ତୁ ଯିଏ ଯାହାର ବିଜନେସ୍ କରୁଛନ୍ତି
1: ବିଜନେସ୍ କରୁଛନ୍ତି ଗାଁ ଗହଳିରେ ଯୋଉ ଲୋକ ଗାଈ ରଖୁଛନ୍ତି କିଛି ଆଉ କିଛି ଲୋକ ରଖୁନାହାନ୍ତି ଯେଉଁମାନେ ରଖୁଛନ୍ତି ତାର ଉପକାର ସେମାନେ
0: ପାଇଛନ୍ତି
1: ଆଉ ଯେଉଁମାନେ ରଖୁନାହାନ୍ତି ସେମାନେ କ'ଣ ପାଇଁ କ'ଣ ଗୋଟେ ଅସୁବିଧା ଥିବ ଆପଣ ତ ଗାଁରେ ରହିଛନ୍ତି ହେଲା କ'ଣ ଅସୁବିଧା ଯୋଗୁଁ ରଖିପାରୁନି ଏକ କାହାର ଗୁହାଳର ଅସୁବିଧା ଥିବ ନା ତାକୁ ଖାଦ୍ୟ ଦେବାରେ ଅସୁବିଧା ଅଛି କ'ଣ ଅସୁବିଧା ଥାଉଛି
0: ବହୁତ ସମସ୍ୟା ଅଛି ଏକ ତ ସାର୍ ଗୁହାଳ ଗାଈ ରଖିବାରେ ଦ୍ୱିତୀୟରେ ଆମର ଯୋଉ ନଡ଼ା ଦରକାର ପାଳ ନଡ଼ା ଦରକାର ସେଇଟା ବି ଆଜିକାଲି ସବୁ ଟ୍ରାକ୍ଟରରେ ମଳା ଯାଉଛି ମଳିଲା ବେଳେ ଆଉ ସେ ପାଳ ଗାଈ ତାକୁ ୟୁଜ୍ କରୁନାହାନ୍ତି
1: ସେ ଗାଈ ଖାଇବନି ସେ ଯୋଉ ଏବେ ଯୋଉ ମନ୍ଥା ହଉଛି ଯୋଉ
0: କେତେ ଖାଉଛନ୍ତି ସାର୍
1: ଖାଉନାହାନ୍ତି ବାସ୍ନା ହଉଛି କିଛି
0: ବାସ୍ନା ହଉଛି ପ୍ଲସ୍ ସିଏ ସାର୍ ଯୋଉ ଆମର ହଳେରେ ଯୋଉ ମଳା ହଉଥିଲା ସେ ତାର ଯୋଉ ସ୍ୱାଦ ଥିଲା ବର୍ତ୍ତମାନ ଗାଡ଼ିରେ ମଳିଲା ପରେ ସେଇଟା କମିଯାଉଛି ଯାହାଫଳରେ ଗାଈ କିଛି ମାତ୍ରାରେ ଖାଉଛନ୍ତି କିଛି ଖାଉନାହାନ୍ତି
1: ମୁଖ୍ୟତଃ ହଉଛି ଖାଦ୍ୟଟା ଦରକାର ଆଉ ଆଗ ଯୋଉ ଗୁହାଳ ଥିଲା
0: ଗୁହାଳ
1: ନାହିଁ ସେଥିପାଇଁ ଲୋକ
0: ଭିତରେ ଆମର କୁଣ୍ଡା ଆସୁଥିଲା ଦେଶୀ ମିଲ୍ ଥିଲା ସେଇ ଜିନିଷ ନାହିଁ ସବୁ ଏବେ ବର୍ତ୍ତମାନ ସାଲର ମିଲ୍ ପଳେଇ ଆସିଲା ଯାହାଫଳରେ କୁଣ୍ଡା ବି ଆଉ ଗାଈ ସଫିସିଏଣ୍ଟ ମିଳିପାରୁନି ସେ ସଂଖ୍ୟାରେ ପ୍ରାୟ ଲୋକ ବି ଚାଷ ଗାଈ ଦ୍ୱାରା ନକରି ସବୁ ଟ୍ରାକ୍ଟର ଦ୍ୱାରା ପାୱାର ଟିଲର ଦ୍ୱାରା କରୁଛନ୍ତି
1: ହଉ ଆପଣ ଯୋଉ ତଳି ହେଲା

0: ଗୋଟେ କାଦ କରିକି ଆପଣଙ୍କର ରୋଇବା ପାଇଁ ବ୍ୟବସ୍ଥା କରୁଛନ୍ତି, ଯେଉଁ ରହୁଛନ୍ତି ରୋଇଲେ ଆପଣଙ୍କର ଏଇଠି ଯେଉଁ ସ୍ତ୍ରୀ ଲୋକ ଯାକ ଆସୁଛନ୍ତି ରହିବାକୁ ପୁରା ଦିନ ମୂଲ ରହୁଛନ୍ତି ନା ପୁରା ଛିଡ଼େଇ ଦେଉଛନ୍ତି ଭରଣକୁ ଏତିକି ନେଇଯିବୁ?
1: ନା ସାର୍, ସେମିତି ତ ଠିକା କରୁନାହାନ୍ତି, ତାଙ୍କର ଦୁଇ ବେଳା କରୁଛନ୍ତି, ଗୋଟେ ସକାଳ 6ଟାରୁ 9ଟା ପୁଣି 12ଟାରୁ 4ଟା।
0: କେତେ ଟଙ୍କା ନେବେ ସେମାନେ?
1: ସକାଳ ଆସିଲେ 200 ନେଉଛନ୍ତି, ଆଉ ବେଳାରେ ଆସିଲେ ସେଟା 300 ନେଉଛନ୍ତି, ପାଞ୍ଚ ଟଙ୍କା ଟୋଟାଲ ଦୁଇ ବେଳା ଯାକ ବି ନେଉଛନ୍ତି।
0: ଆଉ ପୁରୁଷ ମୂଲ୍ୟ ଗୁଡା କେତେ ନେଉଛନ୍ତି?
1: ପୁରୁଷ ତ ଆମର ସେପଟେ ବହୁତ ସେଟା ନେଉଛନ୍ତି, ଯୋଉଟା କି ଆମେ ପୁରୁଷ ଦ୍ୱାରା କରିପାରୁନୁ। ତାଙ୍କେ ଦିନ ଯାକ 6 ଟଙ୍କା ନଉଛନ୍ତି। ସକାଳ 6ଟାରେ ଆସିବେ, ସେମାନେ 11ଟା ପର୍ଯ୍ୟନ୍ତ ରହିବେ, ପୁଣି ଆସିବେ 3ଟାରୁ 5ଟା। ସେମାନେ ହଉଛନ୍ତି ମଜୁରୀ କରୁଛନ୍ତି, ସେମାନେ ଡେଲି ଖଟିଲେ ଖାଇବେ, ତେଣୁ ତାଙ୍କେ କାମ ସରସରୁ ଦେବାକୁ ପଡିବ। ଆଉ ଆମେ ଅମଳ କରିକି ଦେଇପାରୁନୁ, ସେମିତି ଜଗି ପାରିବେ ନା?
0: ଆଗ ଯୋଉ ସିଷ୍ଟମ ଥିଲା
1: ଆଜ୍ଞା,
0: ଧାନ ମଠା ହେଲା ପରେ ଧାନ ଦିଆ ହଉଥିଲା
1: ଆଜ୍ଞା,
0: ଏବେ ଆଉ ସେମିତି
1: ନାହିଁ ସାର, ସେମିତି ଆଉ ନାହିଁ ସାର। ସରକାର ତ ବର୍ତ୍ତମାନ ଟଙ୍କାକିଆ ଚଳ କରିଦେଲେ, ଆଉ ସେମିତି ଆଉ କିଏ ଚାହୁଁନାହାନ୍ତି ଯେ, ସମସ୍ତେ ଚାହୁଁଛନ୍ତି ପଇସା ଆକାରରେ। ଆମେ କାମ ସରିଲା ଆମେ ଘରକୁ ଗଲେ ପଇସା ଦେବା ପାଇଁ କହୁଛନ୍ତି।
0: ଆଚ୍ଛା, ଆପଣ ଜାଣିଥିବେ ସବୁ ଧାଡ଼ି ରୁଆ ସବୁ କରୁଛନ୍ତି କେବେ? ଧାଡ଼ି ରୁଆ?
1: ହଁ ଆଜ୍ଞା, ବହୁ ଆମେ ଆଜି ପର୍ଯ୍ୟନ୍ତ ଧାଡ଼ି ରୁଆ କରୁଥିଲୁ।
0: ଆଚ୍ଛା, ଆପଣ କରିଥିଲେ?
1: ହଁ ଆଜ୍ଞା, ବହୁତ ଥର ଧାଡ଼ି ରୁଆ କରୁଛୁ।

0: ଆମର ପିଡ଼ିଆ ଯୋଉ ପକଉଛନ୍ତି, ସାର ପକଉଛନ୍ତି, ସେ ସାର ବି ପକେଇବା ପାଇଁ ବହୁତ ମାନେ ସ୍ପେସ୍ ମିଳୁଛି, ପ୍ଲସ୍ ପୋକ ବି ସେତେ ଲାଗୁନି, ଆଉ ଆମର ଧାନ ବି ବହୁତ ଗ୍ରୋଥ ହଉଛି, ଘାସ ବାଛିବା ପାଇଁ ବି ବହୁତ ମାନେ ଫ୍ରି ମିଳୁଛି। ଆଉ ଆମର ଗାଁ ଗହଳିରେ କ'ଣ କରୁଛନ୍ତି, ସବୁ ଲଗେଇ ଲଗେଇ ସବୁ ଧାଡ଼ି ଗୁଡ଼ା ନ କରିକି ଲଗେଇ ଦେଉଛନ୍ତି, କାହିଁକି ନା ଅଧିକ ଅମଳ ପାଇଁ ତାଙ୍କେ ଭାବୁଛନ୍ତି,
1: କିନ୍ତୁ ପ୍ରକୃତରେ
0: ଧାଡ଼ିରୁଆରେ ହିଁ ଅଧିକ ଅମଳ ହେଉଛି।
1: ଆଚ୍ଛା, ଆପଣ ଧାନ ରୋଇଲା ପରେ ଯେତେବେଳେ ଘାସ ବାଛିବା ପାଇଁ ମାଇକିନା ମୂଲିଆଟା କିରି କରିବାକୁ ପଡ଼ୁଛି?
0: ଆଜ୍ଞା ଆଜ୍ଞା, ସବୁ ଲେଡ଼ିଜ୍ ଆସୁଛନ୍ତି, ସେମାନେ ବି ସେମିତି
1: କାଟିବା ପାଇଁ ଆପଣଙ୍କର

ଶୁଣିଥିଲେ ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଆଶା ଭୋସଲେ। କଥାଚିତ୍ର ଥିଲା କାନୁନ ଆପ୍ନା ଆପ୍ନା। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ କନ୍ୟାଦାନ ଚଳଚ୍ଚିତ୍ରରୁ, ମହମ୍ମଦ ରଫିଙ୍କ କଣ୍ଠରେ।